ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦୀର ଜ୍ୟେଷ୍ଠ 26 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁନ୍ ମାସ 16 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତେ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଗୁଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57।

ଧାବମାନ ରଥକୁ ଧରି ରଖିବା ପରି ଯିଏ ନିଜର କ୍ରୋଧକୁ ଚାପି ରଖିପାରେ ତାକୁ ହିଁ ପ୍ରକୃତ ଚାଳକ ବୋଲି ମନେ କରାଯାଇପାରେ। ଅନ୍ୟମାନେ ପ୍ରକୃତ ଚାଳକ ନୁହନ୍ତି, ଅଶ୍ୱମାନଙ୍କ ରଶ୍ମିକୁ ଧରିଛନ୍ତି ମାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ହୋଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ଭାବତୀ ପଡ଼ିଆରେ ଗୀତାରାଣୀ ଦାସ, ସେବାରାଣୀ ମହାପାତ୍ର, ବନ୍ଦିତା ରାୟ ଏବଂ ଭିକାରୀ ବଳ। ଗୀତଗୁଡ଼ିକ ଥିଲା ଅଲେଖଚନ୍ଦ୍ର ବିଶ୍ୱାଳ, ବାସୁଦେବ ପ୍ରଧାନ, ଅଲେଖଚନ୍ଦ୍ର ବିଶ୍ୱାଳ, ନିମାଇ ମହାନ୍ତି, ଭଗବାନ ନାୟକ ବର୍ମା ଏବଂ ସ୍ନେହଲତା ପଣ୍ଡାଙ୍କ ଗୀତ ରଚନାରୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ପରେ ପରେ ଶ୍ରୀମଦ୍ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ପ୍ରଣାମ ଶ୍ରୋତା ବନ୍ଧୁ, ଆମ ଭାରତ ଏକ କୃଷି ପ୍ରଧାନ ଦେଶ। ଏଠି 60% ଲୋକ କୃଷକ। ଆମର ଅଧିକ ଉପାର୍ଜନ କୃଷିରୁ ହିଁ ଆସିଥାଏ। ତେଣୁ କୃଷିକୁ ଭାରତର ଆର୍ଥିକ ମେରୁଦଣ୍ଡ ଭାବରେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିବା ପର୍ବପର୍ବାଣୀ ସହିତ କୃଷିକୁ ବି ଯୋଡ଼ି ଦିଆଯାଇଥାଏ। ଓଡ଼ିଶା ମଧ୍ୟ କୃଷିକୁ ବେଶ୍ ଗୁରୁତ୍ୱ ଦେଇଛି। କୃଷିଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାର ଅନେକ ପର୍ବପର୍ବାଣୀ ସହିତ କୃଷି, କୃଷକ ଓ ପ୍ରକୃତି ଯୋଡ଼ି ହୋଇଛନ୍ତି। ତା ଭିତରୁ ମାଟିକୁ ପୂଜା କରିବା, ସମ୍ମାନ ଦେବା ପାଇଁ ଗୋଟିଏ ସ୍ୱତନ୍ତ୍ର ପର୍ବ ହେଉଛି ରଜ ପର୍ବ। ଏଠି ଏକାଧାରରେ ସାମାଜିକ, ପାରମ୍ପରିକ, କୃଷି ଓ ପ୍ରକୃତିକୁ ଉପାସନା କରାଯାଏ। ଏହା ଓଡ଼ିଆମାନଙ୍କର ବଡ଼ ପର୍ବ। ଏହାକୁ ଗଣପର୍ବ ବି କୁହାଯାଏ। ଗ୍ରୀଷ୍ମ ଉତ୍ତାପରେ ସମଗ୍ର ପୃଥିବୀ ଆଉଟି ହୋଇଥାଏ। ଠିକ୍ ଏତିକିବେଳେ ପୃଥିବୀ ପୃଷ୍ଠରୁ ବାଷ୍ପ ସହ ଏକ ପ୍ରକାର ସ୍ୱତନ୍ତ୍ର ତରଳ ପଦାର୍ଥ ନିଗିଡ଼ିଥାଏ। ସେହି ତରଳ ପଦାର୍ଥକୁ ପୃଥିବୀ ମାତାର ରଜ ବୋଲି ଶାସ୍ତ୍ରରେ କୁହାଯାଇଛି। ଯେମିତି ନାରୀଟିଏ ନିର୍ଦ୍ଦିଷ୍ଟ ବୟସରେ ସନ୍ତାନ ଧାରଣ ପାଇଁ ଉପଯୁକ୍ତ ହୁଏ, ଠିକ୍ ସେମିତି ରଜସ୍ୱଳା ମାଟି ଚାଷ ପାଇଁ ଉର୍ବର ହୋଇଥାଏ। ସବୁ କାମଧାମ ସାରି ଚାଷୀ ଭାଇ ଟିକିଏ ବିଶ୍ରାମ କରିଥାନ୍ତି। ଖାଲି ତ ବିଶ୍ରାମ କରିବେନି, ତା ସହିତ ଏହି ତିନି ଦିନକୁ ମୌଜ ମଜଲିସ୍ରେ ବି ବିତେଇ ଦିଅନ୍ତି। ପିଠାପଣା, ସଜବାଜ ସହିତ ବନ୍ଧୁମେଳରେ ଦିନ କାଟି ଦିଅନ୍ତି। ତା ସହିତ ଗୋଟିଏ ବଡ଼ କଥା ହେଲା, ଯେଉଁ ପ୍ରକୃତି ଆମକୁ ଜୀବନ ଜୀବିକା ଦେଇଛି, ସେହି ପ୍ରକୃତିକୁ ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ସହିତ ପୂଜା କରାଯାଏ, କୃତଜ୍ଞତା ଜଣାଯାଏ। ଏମିତିରେ ତ ଆମେ ପାଣି, ପବନ, ନିଆଁ, ଆକାଶ, ଗଛ, ଲତା, ଜୀବଜନ୍ତୁ, ନଦୀ, ପାହାଡ଼ ଆଦିକୁ ଦେବଦେବୀ ଭାବରେ ପୂଜା କରୁ, ପ୍ରକୃତିକୁ ସମ୍ମାନ ଦେଉ। ତା ଛଡ଼ା ପୃଥିବୀକୁ ମା ଭାବି ତିନି ଦିନ ଯାଏ ରଜ ପର୍ବ ପାଳନ କରୁ। ରଜର ଶେଷ ଦିନ ମାଟି ପାଇଁ ବିଶେଷ ପୂଜାର ଦିନ, ଏହାକୁ କୁହାଯାଏ ଭୂଇଁ ନିଅଣ। ଆମେ ଜନ୍ମଦାତ୍ରୀ ମାକୁ ଯେମିତି ସମ୍ମାନ କରୁ, ପୃଥିବୀ ମାକୁ ବି ସେମିତି ସମ୍ମାନ ଦେଉ। ନାରୀ ମାଙ୍କର ଏକ ରୂପ। ଜନ୍ମଦାତ୍ରୀ ମା ସନ୍ତାନ ଜନ୍ମ ଦେଲା ପରେ ତାକୁ କୋଳରେ ଧରେ, ହୃଦୟରୁ ସ୍ନେହ ଅଜାଡ଼ି ଦିଏ। ସେମିତି ପୃଥିବୀ ମା ଆମକୁ କୋଳରେ ଧରିଛି। ଜନ୍ମଦାତ୍ରୀ ସିନା ନିର୍ଦ୍ଦିଷ୍ଟ ଦିନ ପାଇଁ ଗର୍ଭରେ ଧରିଥିଲା, ମାତ୍ର ପୃଥିବୀ ମାତା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତା ଛାତିରେ ଆମକୁ ଧରିଥାଏ। ସମସ୍ତେ ତାର ସନ୍ତାନ ହେଲେ ପୃଥିବୀ ମାତା କୋଉ କାଳରୁ ଥିଲା, ଅଛି ଏବଂ ରହିବ। ଜନ୍ମଦାତ୍ରୀ କୋଳରେ ଜୀବନଯାତ୍ରାର ଆରମ୍ଭ ହେଲାବେଳେ ପୃଥିବୀ ମା କୋଳରେ ହୁଏ ମହାଯାତ୍ରା। ସେ ଧାରଣ କରେ ବୋଲି ତା ନାଁ ଧରଣୀ। ଜନ୍ମ ପୂର୍ବରୁ ଜନ୍ମଦାତ୍ରୀ ସନ୍ତାନ ପାଇଁ ଖାଦ୍ୟ ସାଇତିଥାଏ, ମାତ୍ର ପୃଥିବୀ ସାରା ଜୀବନ ପାଇଁ ଖାଦ୍ୟ ଯୋଗେଇଥାଏ, ନିଜକୁ ଶସ୍ୟଶ୍ୟାମଳ କରି ରଖିଥାଏ। ଜନ୍ମଦାତ୍ରୀ ସନ୍ତାନକୁ ଶିକ୍ଷା ଦିଏ, ପୃଥିବୀ ନିରବରେ ଅନେକ ଶିକ୍ଷା ଦିଏ। ମା ଆଉ ପୃଥିବୀ ଏକାଭଳି, ନାରୀ ହିଁ ମାଙ୍କର ଏକ ରୂପ। ଏହି ବିଧିଟିକୁ ରକ୍ଷା କରିବା ପାଇଁ ପୂର୍ବପୁରୁଷମାନେ କେତୋଟି ନିୟମ କରିଛନ୍ତି। ନାରୀଟିଏ ପୃଥିବୀର ପ୍ରତିରୂପ ହେତୁ ଏହି ସମୟରେ ଝିଅମାନଙ୍କୁ ଭୂଇଁରେ ଖାଲି ପାଦରେ ଚାଲିବାକୁ ନିଷେଧ କରାଯାଇଥାଏ। ଅନେକ ସମୟ ଦୋଳିରେ ଝୁଲି ଝୁଲି ରହିବାକୁ ହୁଏ। ରୋଷେଇବାସ ଓ ଶିଳଚକିର ବ୍ୟବହାର କରିବାକୁ ମନା ହୋଇଥାଏ। ରଜ ପୂର୍ବରୁ ପ୍ରସ୍ତୁତ ପିଠା ଓ ଖାଦ୍ୟକୁ ଖାଇବାକୁ ହୁଏ। ତା ସହିତ ପାନ ଖିଆଯାଏ, କାରଣ ପାନ ଗରିଷ୍ଠ ଖାଦ୍ୟକୁ ହଜମ କରେ। ଧରିତ୍ରୀ ମାଆକୁ ପ୍ରଣାମ କରି ପୂଜା ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ମାଟି ମାଆକୁ ଅନୁମତି ମଗାଯାଏ। ରଜ ସରିଗଲେ ବସୁମତୀ ଗାଧୁଆ ହୁଏ। ଆଧୁନିକତା ଓ ପ୍ରଗତିର ଅକ୍ଟୋପାସ କବଳରେ ଆମ ପ୍ରଥା ପରମ୍ପରା କବଳିତ ହେଲେ ମଧ୍ୟ ଓଡ଼ିଆର ମାନସିକତାରେ ଏବେ ବି ପର୍ବପର୍ବାଣୀର ମହତ୍ତ୍ୱ ରହିଛି।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବିଦୁର ଉଦ୍ଧବଙ୍କୁ ରାମକୃଷ୍ଣଙ୍କ ସହିତ ପ୍ରଦ୍ୟୁମ୍ନ ଆଦି କୃଷ୍ଣନନ୍ଦନ ମାନଙ୍କ କୁଶଳ ସମ୍ବାଦ ପଚାରିଲେ। ଶ୍ରୀହରିଙ୍କ ଶୁଭବାର୍ତ୍ତା ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ ହେଲା। ଉଦ୍ଧବ ତାଙ୍କୁ କଂସ ବିନାଶ, ରୁକ୍ମିଣୀ ବିବାହ, ସତ୍ୟଭାମା ବିବାହ ଆଦି ବିଷୟ ବର୍ଣ୍ଣନା କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଷନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000ରୁ ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଅପ୍ଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ୍ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟୁ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା 5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକ

0: ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଷ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନ୍ରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ର ତଳ ଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲିଯାଉଥିବା ଶିରାଗୁଡ଼ିକୁ ହାମରଏଡାଲ୍ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳ ରୋଗ ବା ପୁରୁଣା ଗ୍ୟାସ ବେମାରୀ, ଗୋଟେ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତରଳ ଝାଡ଼ା ହେବା ଇତ୍ୟାଦି। ଅର୍ଶ ରୋଗର ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶ ଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧଗଧଗ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶ ରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷୟ, ଯନ୍ତ୍ରଣା, ପୋଡ଼ାଜଳା, ମଳଦ୍ୱାର କୁଣ୍ଡାଇ ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ଭଲ ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟ ଶୈଳୀ ଓ ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ ପାଣିରେ ରୋଗୀ ଯଦି ମଳଦ୍ୱାରକୁ ବୁଡ଼ାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ, କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶରୋଗୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କାଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା, ଆଲୋଚନା କରିଥିଲେ ଡାକ୍ତର ବିକ୍ରମ କେଶରୀ ମିଶ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ ୟୁଜି ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000ରୁ ଅଧିକ ପଦବୀ ପାଇଁ 13000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ଘର, କଟ୍ ଅଫ୍ ନମ୍ଘର ଏବଂ ଉତ୍ତର ସୂଚୀ ଅପ୍ଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ୍ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60-ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ୱଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ୱଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସ୍ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବାବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବାବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ଦେ ଲା ଫୁଏନ୍ତେ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍

0: ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳିଆ ଖେଳା କାର୍ଯ୍ୟକ୍ରମ।

ସେସରିଲା ସିନ୍ଧଳିଖଳା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ।

ଜୀବନ ପ୍ରତିଟି ଜୀବନର ଏକ ମହାର୍ଘ ସମୟ। ସ୍ମୃତିମୟ ଅତୀତ ଜୀବନ୍ତ ହୋଇ ଉଠେ ଯେତେବେଳେ ବର୍ତ୍ତମାନର ସ୍ତୂପ ଉପରେ ଠିଆ ହୋଇ ଆମେ ପଛକୁ ଦେଖନ୍ତି। ଅତୀତ ଫିକିନା ହସି ଦିଏ ଆଉ ଆମେ ପୁଣି ଥରେ ପିଲାଦିନକୁ ଫେରିଯାଆନ୍ତି। ଆଜି ଆସନ୍ତୁ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ ପିଲାଦିନର ଧୂଳିଖେଳ ସାଥୀ ବଉଳକୁ ମନେ ପକାଇବା। ପିଲାଦିନର ସ୍ମୃତି ମନକୁ ଆସିଲେ ଖୁବ୍ ମନେ ପଡ଼େ ମୋର ବଉଳ କଥା। ଧୂଳି ଖେଳ ସାଙ୍ଗକୁ ଆଉ ଟିକେ ଆପଣାର କରିବାକୁ ଆମେ ବଉଳ ବସିଥିଲୁ ତାର ମୋର, ଆଉ ସବୁ ସମୟରେ ଆମର ଆପଣାର ମୁହୂର୍ତ୍ତ କଟୁଥିଲା ହସ ଖେଳରେ, କେତେବେଳେ କଣ୍ଢେଇ ବାହାଘର ତ କେତେବେଳେ ବୋହୁ ବୋହୁକା ଖେଳରେ।

ମୋର ଆଉ ମୋ ବଉଳର ବନ୍ଧୁତା ଏତେ ମଧୁର ଥିଲା ଯେ ସମସ୍ତେ ଆମକୁ ଖୁବ୍ ପସନ୍ଦ କରୁଥିଲେ। ଆଉ ଆମ ସହ ସାମିଲ ହୋଇଗଲେ ଆଉ ଦୁଇ ଜଣ ପ୍ରିୟ ସାଙ୍ଗ। ଆମେ ଚାରିଜଣ ଖୁବ୍ ମିଶୁଥିଲୁ, ବସୁଥିଲୁ, ଆଉ ଥଟା ତାମସାରେ ବି ସମୟ କାଟୁଥିଲୁ। ଆଜି ଏ ପରିଣତ ବୟସରେ ବି ସେଦିନର କଥା ମନେ ପଡ଼ିଗଲେ ଖୁବ୍ ହସ ଲାଗେ।

ଚାରି ସଂଗାତଙ୍କର ଏହି ବିଲୁଆ ବିଚାର ପରେ ପରେ ମୋ ବଉଳ ଲାଗିଯାଇଥିଲା ସତରେ ଶ୍ରୋତାବନ୍ଧୁ ମୋ ପଛରେ। ମୋ ଭାବନାର ରାଜକୁମାରକୁ ନେଇ ତାର ଥିଲା ଅନେକ ଏଣୁତଣ ପ୍ରଶ୍ନ। ତା ସରଳିଆ ମଜାଳିଆ କଥାର କିଏ ଉତ୍ତର ଦେବି ଭାଷା ପାଉନଥିଲି। କିନ୍ତୁ ମୋ ବଉଳ କ'ଣ ସହଜରେ ଛାଡ଼ିବା ଝିଅ, କଲେଜରୁ ଘର ପାଖରେ ପହଞ୍ଚିବା ଯାଏଁ ତାର ସେ ଗୋଟିଏ କଥା, ଆଲୋ ଫୁଲେଇଲୋ କହ ଘର ପାଖ ହେଲା।

0: ମତେ କଣ କହୁଛୁ ମ, ଏଥର ତୋ ପାଳିଲ ଠାଙ୍ଗି।
1: ବଉଳର ସମସ୍ତ ପ୍ରଶ୍ନର ଉତ୍ତରକୁ ମୁଁ ଏଡ଼ାଇ ଯାଇଥିଲି ମୋ ନିରବତାରେ, ଆଉ ମୋର ସେହି ସରଳିଆ ନିରବତାକୁ ଖୁବ୍ ସନ୍ତର୍ପଣରେ ସେମାନେ ଧରିପାରିଥିଲେ। ଛାତି ତଳର ନିବୃତ କୋଣରେ ସାଇତା ଥିବା ମୋ ଭାବନାର ରାଜକୁମାର ସମ୍ପର୍କରେ ସେମାନଙ୍କ ଜାଣିବାର ଆଗ୍ରହ ଖୁବ୍ ବଢ଼ିଯାଇଥିଲା ଧୀରେ ଧୀରେ। ସେଦିନର ସେମାନଙ୍କର ସେହି ଥଟଳିଆ କଥା ଆଜି ବି ମନେ ପଡ଼ିଲେ ମୋତେ ଖୁବ୍ ଆମୋଦିତ ଲାଗେ।

ସତରେ ଶ୍ରୋତା ବନ୍ଧୁ, ମୋ ବଉଳର କଥା ମନେ ପଡ଼ିଗଲେ ମୁଁ ଆଜି ବି ଶିହରିତ ହୋଇଉଠେ ଅପୂର୍ବ ମାଦକତାରେ। କାରଣ ତାର ସେ ଅଛଟିଆପଣ ମୋତେ ଖୁବ୍ ଭଲ ଲାଗେ। ମୁଁ ତଥାପି ମୁହଁ ଖୋଲିନଥିଲି ମୋ ମନ ରାଜକୁମାର ସମ୍ପର୍କରେ, କିନ୍ତୁ ପାରିନଥିଲି ମୋ ବଉଳର ମୁହଁକୁ ବନ୍ଦ କରି। ଅନବରତ ତାର ଥିଲା କେବଳ ସେ ଗୋଟିଏ ପ୍ରଶ୍ନ, ଲୁଚାଇଛୁ ବର କାହିଁ ଲୋ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
5: ସମୟ ଗଡ଼ିଯାଇଥିଲା ଶ୍ରୋତା ବନ୍ଧୁ, ଆଉ ବୟସ ବି, ବିବାହ ପାଇଁ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏ ଖବର ବି ପହଞ୍ଚିଥିଲା ମୋ ବୋଉଳ ପାଖରେ। ସେଦିନ ଅଳସ ଅପରାହ୍ନରେ ପହଞ୍ଚିଥିଲା ଆମ ଘରେ ସେ। ମୋର ବାହାଘର ପ୍ରସ୍ତାବ ଶୁଣି ଖୁସିରେ ଫାଟି ପଡ଼ୁଥିଲା ମୋ ବୋଉଳ ମୋ ହାତକୁ।

0: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ମୋ ପ୍ରତିଟି ସୁଖ ଦୁଃଖରେ ସାମିଲ ଥିବା ମୋ ଆପଣାର ବଉଳ ବୁଝିନେଇଥିଲା ମୋ ଭାବି ସ୍ୱାମୀଙ୍କ କଥା। ସହରରେ ଚାକିରି କରୁଥିବା ମୋର ସ୍ୱାମୀଙ୍କୁ ଛାଡ଼ି କେମିତି କଟିବ ଶାଶୁଘରେ ସମୟ, ସେ ଅନାଗତ ବିରହର ଜ୍ୱାଳା ପ୍ରତି ମୁହୂର୍ତ୍ତରେ ଦଂଶୁଥିଲା ମୋତେ। କହିବସିଲି ମନର କଥା ମୋ ବଉଳ ପାଖରେ। କେତେ ସହଜ ଆଉ ସରଳ ଭାବରେ ବୁଝାଇ ଦେଇଥିଲା ମୋତେ ସେଦିନ ସେ। ଆପଣ ବି ଶୁଣିନିଅନ୍ତୁ ଶ୍ରୋତାବନ୍ଧୁ ମୋ ବଉଳ ମୋତେ ବୁଝାଇଥିବା ସେଦିନର ସେ କଥାକୁ।

ପରଦେଶୀ ପ୍ରିୟତମ ବିନା ମୋର ସମସ୍ତ ଏକଲା ସମୟରେ ଖୁବ୍ ମନେ ପଡ଼େ ମୋର ବଉଳ। ଆଉ ସେଦିନ ବଉଳର ହାତଲେଖା ଚିଠି ପାଇବା ପରେ ମୁଁ ଖଣ୍ଡ ଖଣ୍ଡ ହୋଇଯାଉଥିଲି ମୋ ଭିତରେ। ଛାତି ଥରାଇଦେବା ପରି କହୁଥିଲା ତା ଚିଠିରେ। ତା ଚିଠି ସାତସାଗରର ପାଣି ଯେମିତିକି ଭରିଦେଇଥିଲା ମୋର ଏଇ ଆଖିରେ।

ବଉଳର ସେ କୋହଭରା ଚିଠିର ଉତ୍ତର କ'ଣ ଯେ ଦେବି ଭାବିପାରୁନି। କେମିତି କହିବି ମୋତେ ନେଇ ଦେଖିଥିବା ତାର ସେହି ସୁଖ ସ୍ୱପ୍ନ କେମିତି ଭାଙ୍ଗିଯାଇଛି। ମୁଁ କେମିତି ସୁଖଠାରୁ ଅନେକ ଦୂର ଚାଲିଆସିଛି ସେମାନଙ୍କଠାରୁ ବିଦାୟ ନେଇ ଆସିବା ପରେ। ଆଜି ବି ଇଚ୍ଛା ହୁଏ ବଉଳକୁ କହିଦେବାକୁ ମୋ ଛାତି ତଳର ସବୁଯାକ ଯନ୍ତ୍ରଣାକୁ।

ଶେଷ ହେଲା ଝୁମର ଗୀତ ପରିବେଷଣ କରିଥିଲେ ଶିଳ୍ପୀ କୁବେର ରଣା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
0: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
2: ନାରୀ ମହଲ।

ନମସ୍କାର ଭଉଣୀ, ଉଲ୍ଲାସ ମୁଖର ଆଜିର ଏହି ରଜପର୍ବ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଭଉଣୀ, ଆଜି ରଜ, ପିଠାପଣା, ନୂଆ ଲୁଗା, ଖିଆପିଆ, ଦୋଳିଝୁଲା ଏବଂ ହସଖୁସିରେ କୋଳାହଳମୟ ଆମର ଘର ଅଗଣା। ତିନି ଦିନ ଧରି ପାଳନ କରାଯାଉଥିବା ଏହି ରଜପର୍ବଟିକୁ ଆମେ ସମସ୍ତେ ବଡ଼ ଆଗ୍ରହରେ ଚାହିଁ ରହିଥାଉ। ଯଦିଓ ଆଜିକାଲି ଆଲୋଚନା ହୁଏ ଯେ ସମୟ ବଦଳି ଯାଇଛି, ପରିବାରର ସମସ୍ତ ସଦସ୍ୟ ଆଜି ଆଉ ଏକାଠି ଗୋଟିଏ ଜାଗାରେ ରହୁନାହାନ୍ତି, ତେଣୁ ଆମର ପାରମ୍ପରିକ ଏବଂ ପାରିବାରିକ ଚଳଣୀରେ ଗୁଡ଼ାଏ ପରିବର୍ତ୍ତନ ଆସିଯାଇଛି। ତଥାପି ଭଉଣୀ, ରଜ ଆସିଗଲେ ସତେ ଯେମିତି ସେସବୁ ଆଲୋଚନା ଆଶଙ୍କା କୁଆଡ଼େ ଶୂନ୍ୟରେ ମିଳେଇଯାଏ। ଆଜି ଆମ ସମସ୍ତଙ୍କର ପୁଲକିତ ମନପ୍ରାଣ ଯାହାର ସ୍ୱଷ୍ଟ ଉଦାହରଣ। ହଁ ଭଉଣୀ, ରଜ ଆମ ପରମ୍ପରାର ପର୍ବ, ଆମ ମାଟିର ପର୍ବ, ଏହାକୁ ଛାଡ଼ି ଆମେ କେମିତି ବା ରହିପାରିବା କୁହନ୍ତୁ। ଆଜିର ଏହି ବିଶେଷ ଅବସରରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ରଜ ଆସେ ମାଟି ବାସେ। ରଚନା ପ୍ରଦୀପ୍ତ କୁମାର ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

ଶୁଣିଲେ ସଙ୍ଗୀତ ରୂପକ ରଜ ଆସେ ମାଟି ବାସେ, ରଚନା ପ୍ରଦୀପ୍ତ କୁମାର ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ପରିବେଷଣ କରିଥିଲେ ଗୀତାରାଣୀ ଦାସ, ପଦ୍ମବତୀ ଦ୍ୱିବେଦୀ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ଏବଂ ଏଞ୍ଜଲା ମିଶ୍ର। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ରାଧାକାନ୍ତ ନନ୍ଦ, ବିଭୁପ୍ରସାଦ ନନ୍ଦ, ଦେବକାନ୍ତ ନନ୍ଦ, ପରମାନନ୍ଦ ସାହୁ, ଏମ୍ ସୀମାଦ୍ରି, ଭବତୋଷ ମହାନ୍ତି, ରବିଶଙ୍କର ପ୍ରଧାନ ଏବଂ ନିତ୍ୟଶ୍ରୀ ରଞ୍ଜନ। ଭଉଣୀ, ରଜରେ ପୋଡ଼ପିଠାର ଆକର୍ଷଣ ଅଲଗା। ତେବେ ଆଜିକାଲି ପ୍ରାୟତଃ କାଠ ଚୁଲିର ବ୍ୟବହାର ହେଉନଥିବା ଯୋଗୁଁ ଏହି ପୋଡ଼ପିଠା ତିଆରିରେ ଟିକେ ଅସୁବିଧା ହେଉଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଗ୍ୟାସ୍ ଚୁଲିରେ ବି କେମିତି ସହଜରେ କରିପାରିବେ ପୋଡ଼ପିଠା ସେ ସମ୍ପର୍କରେ କହୁଛୁ। ଏଥିପାଇଁ ଆବଶ୍ୟକ ଉପକରଣ ହେଲା 750 ଗ୍ରାମ ଚାଉଳ ଗୁଣ୍ଡ, 250 ଗ୍ରାମ ଗୁଡ଼, ଗୋଟିଏ ବଡ଼ ନଡ଼ିଆ, ଯେଉଁ ନଡ଼ିଆରୁ ଫାଳେ ଆପଣ ଛୋଟ ଛୋଟ କରି କାଟି ରଖିବେ ଏବଂ ଆଉ ଗୋଟିଏ ଫାଳକୁ କରିଦେବେ, ଅଳେଇଚ 4-5ଟି, ଖଣ୍ଡେ ଅଦା, ଖଲିପତ୍ର 2ଟି ଆଉ 2-3 ଚାମଚ ଘିଅ। ପ୍ରଥମେ ଆପଣ କଡ଼େଇରେ ପାଣି ଗରମ କରି ସେଥିରେ ଗୁଡ଼କୁ ପକାଇବେ। ଗୁଡ଼ ଭଲ ଭାବରେ ପାଣିରେ ମିଶିଗଲେ ସେଥିରେ ନଡ଼ିଆ କୋରା ଏବଂ ଛୋଟ ଛୋଟ କଟା ହୋଇଥିବା ନଡ଼ିଆକୁ ମିଶାଇବେ ଏବଂ ମିଶାଇବେ ଅଳେଇଚ ଗୁଣ୍ଡ ଆଉ ଛେଚା ଅଦା। ଏବେ ପାଣି ଭଲ ଭାବରେ ଫୁଟିବାକୁ ଆରମ୍ଭ କରିବ ତ ଆପଣ ଚାଉଳ ଗୁଣ୍ଡରୁ 2 ଚାମଚ ନେଇ ଅଧକପ୍ ପାଣିରେ ଗୋଳେଇଦେବେ ଆଉ ତାକୁ ସେହି ଫୁଟନ୍ତା ଗୁଡ଼ ପାଣିରେ ପକାଇବେ।

0: ପରେ ଭଲ ଭାବରେ ମିଶାଇଦେବେ। ଏବେ ସେଇ ଫୁଟନ୍ତା ପାଣିରେ ଅଳ୍ପ ଅଳ୍ପ କରି ଚାଉଳ ଗୁଣ୍ଡକୁ ମିଶାଇବେ ଆଉ ଜନ୍ତଣୀ ତିଆରି କରିବେ। ଏଇ ଜନ୍ତଣୀ ପୁରାପୁରି ଥଣ୍ଡା ହେବାକୁ ଛାଡ଼ିଦେବେ। ଏବେ ଆପଣ ଆଉ ଗୋଟିଏ କଡ଼େଇରେ ଖଲିପତ୍ରରୁ ଗୋଟିଏ ନେଇ ତା ଉପରେ ଭଲ ଭାବରେ ଘିଅ ଲଗାଇଦେବେ। ସେଇ ଖଲିପତ୍ରକୁ କଡ଼େଇରେ ଦେବେ। ଏବେ ଥଣ୍ଡା ହୋଇଯାଇଥିବା ଜନ୍ତୁଣୀକୁ ଭଲ ଭାବରେ ଚକଟିକିରି ସେଇ ପତ୍ର ଉପରେ ରଖିବେ ଏବଂ ତା ଉପରେ ପାଣି ହାତରେ ଭଲ ଭାବରେ ସମାନ କରିଦେବେ ଆଉ ତା ଉପରେ ଘିଅରୁ ଦୁଇ ଚାମଚ ବୁଲେଇ ଆଣିବେ। ଏବେ ଆଉ ଗୋଟିଏ ଖଲିପତ୍ରରେ ପୂର୍ବପରି ଦୁଇ ଚାମଚ ଘିଅ ବୋଳିଦେବେ ଏବଂ ସେଇଟିକୁ ପୋଡ଼ପିଠା ଉପରେ ଦେଇଦେବେ ଏବଂ ତା ଉପରେ ଘୋଡ଼ଣୀ ଘୋଡ଼େଇଦେବେ। 15-20 ମିନିଟ୍ ଧିମା ଆଞ୍ଚରେ ଏମିତି ରହିବାକୁ ଦେବେ। 15-20 ମିନିଟ୍ ହୋଇଗଲା ପରେ ପିଠାଟିକୁ ଓଲଟେଇଦେବେ ଆଉ ପୁଣି ସେଇ ଧିମା ଆଞ୍ଚରେ ଆଉ 10-15 ମିନିଟ୍ ରହିବାକୁ ଦେବେ। ଗ୍ୟାସ୍ ବନ୍ଦ କରିଦେବେ। ପିଠାକୁ ପୂରାପୂରି ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତାପରେ ତାକୁ କାଟି ସମସ୍ତଙ୍କୁ ଖାଇବାକୁ ଦେବେ। ଭାବୁଛୁ ଭଉଣୀ, ଆମେ ଯେଉଁ ଉପାୟଟି କହିଲୁ ଆପଣ ସେଇ ଉପାୟରେ ଯଦି ପୋଡ଼ପିଠା ତିଆରି କରିପାରିବେ ତାହେଲେ ତାହା ସହଜ ହେବା ସହିତ ସୁସ୍ୱାଦୁ ମଧ୍ୟ ହୋଇପାରିବ। ରଜ ଆମ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ହସଖୁସିର ଗୋଟିଏ ସ୍ମରଣୀୟ ଅବସର। ରଜ ଆସିଲେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ଦିନ କେତେଟିକୁ ଉଲ୍ଲାସ ସହ ପାଳନ କରିବାରେ ଲାଗିଛନ୍ତି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ କ'ଣ କୁହନ୍ତି ଆମର କିଛି ଶ୍ରୋତା ଭଉଣୀ।
1: ମୋ ନାଁ ଜୟଶ୍ରୀ ହୋତା। ମୁଁ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବରେ କାମ କରୁଛି ବାଙ୍ଗାଲୋରରେ। ମୋର ଗୋଟେ ଛୋଟ ଝିଅ ଅଛି ଆଉ ରଜ ତ ଆମ ଓଡ଼ିଆ ମାନଙ୍କ ପାଇଁ ଗୋଟେ ବହୁତ ସେଲିବ୍ରେସନର ଦିନ। 3 ଦିନ ଧରିକି ଆମେ ମାନେ ସେଲିବ୍ରେଟ କରୁ ରଜକୁ। ଆମ ଟାଇମ କଥା କହୁଛି, ସେତେବେଳେ ଆମେ ମାନେ ଗାଁକୁ ଯାଉଥିଲୁ, ବଡ ବଡ ଦୋଳି ହଉଥିଲା, ସବୁ ରିଲେଟିଭ୍ସ ଆସୁଥିଲେ, ସେ ମାହୋଲଟା ହିଁ ଗୋଟେ ଅଲଗା ପ୍ରକାରର ଥିଲା। ଆଉ ଏବେ ପୁରା ମାନେ ଚେଞ୍ଜ ହେଇଯାଇଛି, ଗୋଟେ ଜେନେରେସନ ଚେଞ୍ଜ। ତ ଏବେ ଛୋଟ ଛୁଆମାନେ ଆଉ ସେ ମାହୋଲ ତ ପାଉନାହାନ୍ତି, କାରଣ ଏବେ ତ ଏନିୱେର ଆପଣ ଯିବେ ସେଇଠି ଦୋଳି ଲାଗିଛି। ମାନେ ସେ ଦୋଳିର ମହତ୍ଵ କେବଳ ରଜରେ ଆମେ ଫିଲ୍ କରୁଥିଲୁ, ଯୋଉଟା କି ଏବେ ପିଲାମାନେ ଏନି ଟାଇମ୍ ସେଟା ଦେଖୁଛନ୍ତି। କିନ୍ତୁ ସ୍ପେଶାଲିଟି କ'ଣ ନା, ରଜରେ ଆମେ ସେମାନଙ୍କୁ ଗୋଟେ ନୂଆ ଡ୍ରେସ୍ ପିନ୍ଧେଇକି, ଝିଅ ଯେହେତୁ ତାଙ୍କୁ ବିଭିନ୍ନ ପ୍ରକାର ଜୁଏଲାରୀ ସେମାନେ ପିନ୍ଧିକି 3 ଦିନ ତାଙ୍କୁ କହୁ କି ହଁ ଏଇ ଟାଇମ୍ରେ ଆମେ ମାନେ ରଜ କେମିତି ପାଳୁ। ଆମ ପିଲାବେଳେ କେମିତି ହଉଥିଲା, ଏବେ ମାନେ ଟିକେ ଟେକ୍ନୋଲୋଜି ଆଡଭାନ୍ସ ହେଲାଣି, ତେଣୁ ସେମାନେ ଆଜିକାଲି ତ ମୋବାଇଲର ଯୁଗ, ତେଣୁ ପିଲାମାନେ ବେଶୀ ମୋବାଇଲରେ ଇନଭଲ୍ଭ, ତେଣୁ ସେଇଥିରୁ ଟିକେ ହଟେଇକି ଛୁଆମାନଙ୍କୁ ଜଣାଉ କି ହଁ ରଜରେ ଏମିତି ନୂଆ ଡ୍ରେସ୍ ପିନ୍ଧନ୍ତି, ଅଳତା ଲଗାନ୍ତି, ଛୋଟ ଛୋଟ ଜୁଏଲାରୀ ଯୋଉ ବି ଛୁଆମାନଙ୍କୁ ଭଲ ଲାଗେ ତାକୁ ପିନ୍ଧନ୍ତି, ନୂଆ ଡ୍ରେସ୍ ପିନ୍ଧନ୍ତି। ତାପରେ ଆମେ ବିଭିନ୍ନ ପ୍ରକାର ପିଠାପଣା କରୁ, ତ ସେଇ ପ୍ରକାର ପିଲାଙ୍କୁ ଜଣେଇବା କଥା କି ରଜ ଏମିତି କରାଯାଏ ଆଉ କଣ। ସୋସାଇଟି ବି ଅଛି ଆମର, କିନ୍ତୁ ସେଠି କଣ ହୁଏ କି ଆଜିକାଲି ସୋସାଇଟିରେ ଏମିତି ନାହିଁ କି ଯେ ରଜଟା, ଯେହେତୁ ଆମ ଓଡ଼ିଶାର ପର୍ବ ନା, ତେଣୁ ବାଙ୍ଗାଲୋରରେ ଏମିତି ନାହିଁ କି ଯେ ସେଇଦିନ ସମସ୍ତଙ୍କର ସମସ୍ତେ ୱାର୍କିଂ ଆଜିକାଲି, ତେଣୁ ସେମିତି ଗ୍ୟାଦରିଂରେ ହେଇପାରେନି। ଆଉ ଯୋଉ ଆମେ କିଛି ଜଣ ଓଡ଼ିଆ ଫ୍ୟାମିଲି ମିଶିକି ଅଛୁ, ତାଙ୍କ ଛୁଆମାନେ ସବୁ ଆସିକି ଆମେ ଗୋଟେ ପାର୍କରେ ବିଭିନ୍ନ ପ୍ରକାର ପିଠାପଣା, ଯିଏ ଯାହାର କିଏ ପୋଡ଼ ପିଠା ଆଣିଲା, କିଏ କାକରା ପିଠା ଆଣିଲା, ଯାହାର ଯୋଉଟା ଫେଭରେଟ୍, କିଏ ଛେନାପୋଡ଼ କରିକି ବି ଆଣନ୍ତି, ତ ସେମିତି କରିକି ଆମେ ଏକାଠି ଖାଇବା ପିଇବା କରି ଏନ୍ଜୟ କରୁ।
2: ମୁଁ ବିଶ୍ୱାମିତ୍ରା ମିଶ୍ର କହୁଛି, କଟକ ପାଇକସାହି ଗୋପାଳପୁରର। ରଜ ଗୋଟିଏ ହଉଛି ଆମର ଗୋଟେ ଗଣପର୍ବ କହିଲେ ଅତ୍ୟୁକ୍ତି ହବନି, ଆଉ ସେ ଗଣପର୍ବଟି ହଉଛି ବିଶେଷ କରି ଝିଅମାନଙ୍କର, ସେଥିରେ ପୁଅମାନଙ୍କର ମଧ୍ୟ ଅଛି ଭୂମିକା, କିନ୍ତୁ ଏତେଟା ନୁହେଁ ଯେ ରଜ ସ୍ପେଶାଲ କହିଲେ କେବଳ ଝିଅମାନଙ୍କର ବୁଝେଇଥାଏ। ମୋର 2 ଝିଅ, ତେଣୁ ରଜଟାକୁ ବୋଧ ହୁଏ ମୁଁ ମୋ ଘରେ ବେଶୀ ଭଲ ଭାବରେ ମୁଁ ପାଳନ କରେ, କାହିଁକି ନା ମୋ ଘରେ ଝିଅ ଅଛନ୍ତି ବୋଲି। ସେ 2 ପ୍ରାୟତଃ ଲାଗିଯାଆନ୍ତି 8-10 ଆଗରୁ, ତାଙ୍କର ସଜବାଜ, ତାଙ୍କର କଣ ଡ୍ରେସ୍ କିଣା ହବ, କେମିତି ରଜଟାକୁ ସେମାନେ ଏନ୍ଜୟ କରିବେ, ସେଥିପାଇଁ ମୁଁ ଟିକେ ମୁଁ ମଧ୍ୟ ଲାଗି ପଡେ। ପିଠାପଣା ତ ବିଶେଷ କରି ଆମର ଓଡ଼ିଆ ପରମ୍ପରାର ଗୋଟିଏ ମୁଖ୍ୟ ଅଂଶ କହିଲେ ଚଳିବ। ପୋଡ଼ପିଠା ରଜରେ ତ ତିଆରି ହୁଏ, ଏବେ ଯୋଉ ପୋଡ଼ପିଠାର ସିଷ୍ଟମ ସବୁ ହେଇଯାଇଛି କି ଓଭାନରେ କି ଏଥିରେ ସବୁ ପୋଡୁଛନ୍ତି, କିନ୍ତୁ ମୁଁ ଗୋଟିଏ ଛୋଟ ଚୁଲି କରିଛି, କାଠ ଚୁଲି, ତା ଦେହରେ ଘଷି ଦେଇକି ମୁଁ ପୋଡ଼ପିଠା କରେ। ଗୋଟିଏ ପୋଡ଼ପିଠା କରେ ଚାଉଳ ପୋଡ଼ପିଠା, ଗୋଟେ କରେ କ୍ଷୀର ପୋଡ଼ପିଠା। ପିଠା ମଧ୍ୟ 2-3 ପର୍ଯ୍ୟନ୍ତ ଆମର ଘରେ ଚାଲିଥାଏ, ଝିଅମାନଙ୍କର ସାଙ୍ଗସାଥି ସେମାନେ ମଧ୍ୟ ଆସନ୍ତି। କିନ୍ତୁ ଗୋଟିଏ ଗାଁରେ ପଡ଼ୁଥିବା ରଜ ଆଉ ଏ ସହରରେ ହଉଥିବା ରଜ ଭିତରେ ବହୁତ ତଫ। ବେଳେ ବେଳେ ଆମେ ଗାଁକୁ ମଧ୍ୟ ଯାଉ, ଗାଁରେ ରଜ ଗୋଟେ ଅଲଗା ଲାଗେ, ଗୋଟେ ନିଆରା ଅନୁଭୂତି, କାରଣ ଗାଁର ପରିବେଶ, ଯୋଉ ଆମ୍ବ ଗଛ, ଆମ୍ବ ଗଛରେ ଯୋଉ ଦୋଳି ଲାଗିଥାଏ, ତାର ଯୋଉ ସୁଲୁସୁଲିଆ ପବନ, ଏବେ ଏପଟେ ଯୋଉ ଗୁଳୁଗୁଳି।

ଏଠି ସେପଟେ ସୁଲୁସୁଲିଆ ପବନ, ସେ ବହୁତ ଭଲ ଲାଗେ। ତାପରେ ଗାଁରେ ପାନ ଖାଇବାଟା ନିହାତି ଜରୁରୀ। ଗାଁ ଘରକୁ ତମେ ରଜ ବୁଲିବାକୁ ଯିବ, ସେମାନେ ପାନ ଖଣ୍ଡେ ଭାଙ୍ଗିକି ରଖିଥିବେ, ଏଇଟା ହଉଛି ତାଙ୍କର ୱେଲକମ୍, ସ୍ୱାଗତ କରନ୍ତି ପାନ ଦେଇ। ତାପରେ ନୂଆ ବୋହୁ, ସେ ଗୋଟେ ଚାଲିଯାଇଛି ନୂଆ ବୋହୁ ଦେଖା, ଏ ସାଇ ସେ ସାଇ ସେ କାହା ଘରେ ନୂଆ ବୋହୁ, ସେଠି ଝିଅ ମାନଙ୍କର ହିଁ ଭିଡ଼ ଥାଏ, ବିଶେଷ କରି ଗାଁରେ। ଆଉ ଯେତେବେଳେ ସେ ବୋହୁଟି ତାର ଅଳତା ନେଲପଲିସ ଯାହା ସବୁ ସଜବାଜ ଜିନିଷ ଧରିକି ଗୋଟେ ଛୋଟ ଡାଲାରେ ବସିଥିବ, ଯିଏ ଯିବ ତାକୁ ଘୋଷେଇକି ତା ପାଦରେ ଅଳତା ଟିକେ ଲଗେଇଦବ, ବା ନେଲପଲିସ ଲଗେଇଦବ, ବା କୁଙ୍କୁମ ଟିକେ ଲଗେଇଦବ, ଏଇଟା ଗୋଟେ ସୁନ୍ଦର ଅନୁଭୂତି, ଆଉ ଗୋଟେ ବହୁତ ଭଲ ଲାଗେ। ଆଉ ସେ ପୋଡ଼ ପିଠାର ଯେମିତି ଗୋଟେ ବାସ୍ନା ଆସୁଥିବ, ସେ ଘସି ପାଉଁଶର ବାସ୍ନା, ସେ ମାଟିର ବାସ୍ନା, ଓଃ ସେଇଟା ଗୋଟେ କହି ହବନି, ଏତେ ସୁନ୍ଦର ଜିନିଷ। ସେ ପ୍ରାୟତଃ ଆମେ ଗାଁକୁ ଯାଉ, କିନ୍ତୁ ଏ ବ୍ୟସ୍ତ ବହୁଳତା ଜୀବନ ଭିତରେ ଯେବେଠାରୁ ମୋ ହଜବେଣ୍ଡ ଚାଲିଗଲେ ମୁଁ ଏତେଟା ଯାଇପାରେନି। ପିଲାମାନେ ମଧ୍ୟ ଯେତେବେଳେ ଛୋଟ ଥିଲେ ସେତେବେଳେ ବେଶୀ ଯାଉଥିଲୁ, ଏବେ ବଡ ହେଇଗଲେଣି, ସାନ ଝିଅ ମଧ୍ୟ ଚାକିରି କଲାଣି, ଆଉ ବଡ ଝିଅ ଶାନ୍ତିନିକେତନରେ କରୁଛି PhD, ତେଣୁ ଦି ଜଣଙ୍କର ଅଲଗା ହୁଏ। ତେଣୁ ମୁଁ ଏକୁଟିଆ ଯଦି ଇଚ୍ଛା ହେଲା ଟିକେ ଗାଁକୁ ଯାଇ ଏମିତି ଗୋଟେ ଦିନ ପାଇଁ ବୁଲି ଆସେ, ଆଉ ସମ୍ଭବ ହଉନି ରହିବା ପାଇଁ।

ତାହେଲେ ଭଉଣୀ ଆଜି ତ ସମୟ ହୋଇଯାଇଛି ଆମର ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା। ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଆପଣଙ୍କର ମତାମତ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।

ଆଜିର ଏହି ରଜ ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ ଏବଂ ଶାନ୍ତିର ଲହରୀ ଖେଳେଇ ଦେଉ ଏହି ଶୁଭକାମନା ସହ ମୁଁ ସ୍ୱାଗତିକା ସ୍ୱାଇଁ ଆଜିର ନାରୀମହଲ କାର୍ଯ୍ୟକ୍ରମରୁ ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଶୁଣିଲେ ନାରୀ ମହଲ
1: ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
5: यहां खबरें तोड़ी मरोड़ी नहीं जाती
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା

0: ବୁଝାମଣାପତ୍ର, ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ ଓ ପରମାଣୁ ଯୁଦ୍ଧାସ୍ତ ବହନ କରିବା କ୍ଷମତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନ ପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଔର ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଔର ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ। ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏ ରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏ ର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2ଟି ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏ ଠାରୁ ପରାସ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ ମାଝି ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ ମାଝି, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି।

ଯେଭଳି ସହଜରେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବାବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ

ତ୍ୱରିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000 ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

0: ବର୍ଷା ଋତୁ ସର୍ବଦା ଆମୋଦ ପ୍ରଦାନକାରୀ। ବର୍ଷା ଋତୁ ଯୁଗ ଯୁଗ ଧରି ପ୍ରେମିକ ମନରେ ଭରିଦିଏ ଅସରନ୍ତି ଉନ୍ମାଦନା, ଅସରନ୍ତି ଆବେଗ। କିନ୍ତୁ ଅପା, ଏ ବର୍ଷ ବର୍ଷା କେମିତି ହଉଛି ତମେ ଦେଖୁଛ ତ?
1: ଏ ବର୍ଷା ଦିନିଆ ବର୍ଷା ନୁହେଁ,

0: ହେଉଛି ଲଘୁଚାପ ଜନିତ ବର୍ଷା, ଅର୍ଥାତ୍ ତାର କିଛି ସମୟକାଳ ନାହିଁ। କେତେବେଳେ ହେଉଛି, କ'ଣ ହେଉଛି, ସେ ପାଣିପାଗ ତରଫରୁ ଆମେ ଯାହା ସୂଚନା ପାଉଛେ ସେଇ ଅନୁସାରେ ହିଁ ଆମେ କାମ କରୁଛେ।
1: ତେବେ ସେ ଯେମିତି ବର୍ଷା ହଉ, ଲଘୁଚାପ ବର୍ଷା ହଉ କିମ୍ବା ବର୍ଷା ଦିନିଆ ବର୍ଷା ହଉ, ଆସନ୍ତୁ ନା ଟିକେ ସେ ବର୍ଷାରେ ସମସ୍ତେ ମିଶି ଭିଜିବା ଆଉ ହଜିଯିବା।
0: ବର୍ଷାକୁ ଦେଖିଲେ ମନ ହୁଏ ଭିଜିବାକୁ।
1: ତେବେ ବର୍ଷାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ଗୀତିକଥା ରେ ବରଷା।
2: ଛାଇ ଆଲୁଅର ଲୁଚକାଳି ଭିତରେ ଦୂର ପାହାଡ଼ରେ ସତେ ଯେମିତି ବର୍ଷାରାଣୀ ଲୁଚକାଳି ଖେଳୁଛି। କେତେବେଳେ କଳା ମେଘର ଓଢ଼ଣୀ ଟାଣି ପାଦରେ ଘୁଙ୍ଗୁର ପିନ୍ଧି ଛମ୍ ଛମ୍ ହୋଇ ନାଚୁଛି, ତ ପୁଣି କେତେବେଳେ ମେଘ ମହ୍ଲାରରେ ବିରହ ସଙ୍ଗୀତ ଗାଉଛି।

0: ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ସହ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ମୁଁ ପଲ୍ଲୀନା ସରଗରିଆ, ଆଉ ମୋ ସହିତ ଅଛନ୍ତି
1: ମୁଁ ସୁନିତା ବେରା।
0: ନମସ୍କାର। ରଜ ଓଡ଼ିଶାର ଏକ ଅନନ୍ୟ ପର୍ବ। ଗାଁ ଠାରୁ ସହର ପର୍ଯ୍ୟନ୍ତ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହା ମିଥୁନ ସଂକ୍ରାନ୍ତି ନାମରେ ମଧ୍ୟ ଅଭିହିତ। ରଜ ପର୍ବ ତିନି ଦିନ ଧରି ପାଳନ କରାଯାଏ। ଏହାର ପ୍ରଥମ ଦିନଟି ପହିଲି ରଜ, ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି ଏବଂ ତୃତୀୟ ବା ଶେଷ ଦିନଟି ଭୂମି ଦହନ ନାମରେ ନାମିତ ଅଟେ। ବିଶ୍ୱାସ ରହିଛି ଯେ ବର୍ଷର ଏହି ତିନି ଦିନ ପୃଥିବୀ ମାତା ରଜବତୀ ହୁଅନ୍ତି। ପୃଥିବୀ ମାଙ୍କୁ ସମ୍ମାନ ପ୍ରଦର୍ଶନ କରି ନାରୀମାନେ, ବିଶେଷ କରି କୋମଳମତୀ ଯୁବତୀମାନେ ନୂଆ ବସ୍ତ୍ର ପରିଧାନ କରି ନିଜକୁ ସଜାଇ ହୋଇ କାମଧନ୍ଦା ନ କରି ଦୋଳି ଖେଳରେ ମାତନ୍ତି। ରଜ ଅବସରରେ ହେଉଥିବା ପୋଡ଼ପିଠାର ସ୍ୱାଦ ମଧ୍ୟ ଭାରି ନିଆରା। ଏହି ପର୍ବ ଆମ ରାଜ୍ୟ ଓଡ଼ିଶାର କୃଷିକୁ ପହିଲି ମୌସୁମୀ ସହ ସ୍ୱାଗତ କରିଥାଏ। ସେଇଥିପାଇଁ ତ ଓଡ଼ିଆ ଯୁବ ଭାଇ ଭଉଣୀମାନଙ୍କ ପାଇଁ ରଜ ପର୍ବର ଗୁରୁତ୍ୱ ଯଥେଷ୍ଟ ଅଧିକ।

ତେବେ ଯୁବବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ରଜ ପର୍ବ ପାଳନ କେମିତି ଚାଲିଛି? ସାଙ୍ଗସାଥୀଙ୍କ ମେଳରେ ନୂଆ ଜାମାପଟା ପିନ୍ଧି ପୋଡ଼ପିଠା ଖାଇ ଆପଣମାନେ ରଜ ପର୍ବକୁ କେତେ ଆନନ୍ଦରେ ପାଳନ କରୁଛନ୍ତି? ହଁ, ନିଶ୍ଚୟ ବନ୍ଧୁ ବାନ୍ଧବଙ୍କ ଗହଳିରେ ଘର ପରିବାର ଉଛୁଳି ପଡୁଥିବ, ସାଙ୍ଗସାଥୀଙ୍କ ଭିଡ଼ରେ ଗାଁ ଦାଣ୍ଡ ଭାରି ଭାରି ଲାଗୁଥିବ, ନୂଆ ପୋଷାକ ପତ୍ର ସହିତ ସୁନ୍ଦର

ଭାରି ଭାରି ଲାଗୁଥିବ। ନୂଆ ପୋଷାକ ପତ୍ର ସହିତ ସୁନ୍ଦର ରୂପସଜ୍ଜା ନିଶ୍ଚିତ ଭାବରେ ସମସ୍ତଙ୍କ ମନକୁ ମୋହିତ କରୁଥିବ। ତେବେ ଆସନ୍ତୁ ନା ଏହି ରଜ ପର୍ବ ପାଳନକୁ ଆହୁରି ଦ୍ୱିଗୁଣିତ କରିବା। ଶୁଣିବା ରଜ ଉପଲକ୍ଷେ ଏକ ବିଶେଷ ଉପସ୍ଥାପନା, ସଙ୍ଗୀତ ରୂପକ ଆସିଛି ଆସିଛି ରଜ ମଉଜ। ପହିଲି ମୌସୁମୀର ଆଦ୍ୟ ବାରିବିନ୍ଦୁକୁ ସାଥିରେ ନେଇ ରଜ ପର୍ବ ଆମ ଗାଁକୁ ଆସେ। ଭିଜା ମାଟିର ସେଇ ମହମହ ବାସ୍ନାରେ ଗାଁ ଦାଣ୍ଡ ମହକାଇ ଦିଏ। ସବୁ ରାଗରୁଷ ମାନ ଅଭିମାନକୁ ମନରୁ ପୋଛି ଦେଇ ସମସ୍ତଙ୍କୁ ଭିଜାଇ ଦିଏ ପ୍ରେମ ପ୍ରୀତି ଆଉ ଭଲ ପାଇବାର ବର୍ଷାରେ।

ରଜ ତିନି ଦିନ ଗାଁ ଦାଣ୍ଡ ପୁରି ଉଠେ। ଝିଅ ବୋହୂମାନେ ସାଙ୍ଗସାଥୀ ମେଳରେ ସମୟ କାଟନ୍ତି। ନୂଆ ବସ୍ତ୍ର ପରିଧାନ କରି ପାଦରେ ଅଳତା, ମଥାରେ କୁଙ୍କୁମ ଲଗାଇ ଡକା ହକା ହୋଇ ଦୋଳି ଖେଳିବାକୁ ବାହାରି ଯାଆନ୍ତି। ଦୋଳି ଖେଳ ଭିତରେ ବି ଆଖି ଇସାରାରେ ସେମାନେ ମନର ମଣିଷ ସହ ଭାବର ଆଦାନ ପ୍ରଦାନ କରିପକାନ୍ତି। ମୁହଁ ଖୋଲି ନ କହିଲେ ବି ହୃଦୟର କଥା ନିଜର ସାଥୀ କାନରେ ପହଞ୍ଚାଇ ଦେଇଥାନ୍ତି। ରଜ ତ ଏକ ବାହାନା ମାତ୍ର ଆଖିକୁ ଆଖି ସହିତ ଯୋଡ଼ିବା ପାଇଁ ଆଉ ମନକୁ ମନ ସହିତ ଛନ୍ଦିବା ପାଇଁ।

ପିଲାବେଳୁ ସାଙ୍ଗସାଥୀ ଗହଣରେ ଗାଁ ମାଟିରେ ରଜ ପାଳିଛୁ। ସେଇ ଗାଁର ଦାଣ୍ଡଧୂଳିକୁ ଦେହରେ ବୋଳି ଡୁଡୁ କବାଡ଼ି ବୋହୁଚେରି କେତେ ଖେଳ ଖେଳିଛୁ, କେତେ ଖୁସି ମଜା କରିଛୁ। ଏଇ ସହର ମାଟିର ରଜ ଭିତରେ ମୁଁ କଣ ଆମ ଗାଁ ମାଟିର ରଜକୁ ଖୋଜି ପାଇବି? କ୍ଷଣ କ୍ଷଣକେ ଆମ ଗାଁର ଆମ୍ବ ତୋଟା, ନଈ ପଠା ଆଉ ରଜଦୋଳି ମୋ ଆଖି ଆଗରେ ଝଲସି ଯାଉଛି। ସତେ ଯେମିତି ହାତ ଠାରି ମୋରି ଗାଁ ମୋତେ ରଜ ପର୍ବ ପାଳନ ଲାଗି ଡାକୁଛି।

ବିରହିଣୀ ପ୍ରେମିକାଟିଏ ବର୍ଷ ତମାମ ଅପେକ୍ଷା କରି ରହିଛି ସେଇ ରଜ ପର୍ବକୁ। ମନର ମଣିଷ ତାର କଥା ଦେଇ ଯାଇଛନ୍ତି, ରଜ ପର୍ବକୁ ସାକ୍ଷୀ ରଖି ତାକୁ ନିଜର କରିବେ ବୋଲି। ଶୟନେ ସପନେ ଜାଗରଣେ ତାଙ୍କରି ପ୍ରତିଛବିକୁ ମନରେ ସାଇତି ରଖି ବିରହିଣୀଟି ଅପେକ୍ଷା କରି ବସିଛି। ଚାତକିନୀ ପ୍ରାୟ ଏଇ ବର୍ଷ ରଜ ପର୍ବ ସତେ ଅବା ସାକ୍ଷୀ ହେବ ତାର ପ୍ରେମର ମନ୍ଦିର ତୋଳିବା ପାଇଁ।

ଶ୍ରୋତାବନ୍ଧୁ ଶୁଣନ୍ତୁ ଅଂଶୁଘାତର ସତର୍କତା ସମ୍ପର୍କରେ ଏକ ସୂଚନା। ଖରାରେ ବାହାରକୁ ଯାଆନ୍ତୁ ନାହିଁ, ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ। ଦିନ 11 ପରେ ଓ 3 ପୂର୍ବରୁ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଯଥେଷ୍ଟ ପାଣି ପିଇବା ସହ କାକୁଡ଼ି, ତରଭୁଜ, ପଖାଳ ଆଦି ଖାଆନ୍ତୁ। ସ୍କୁଲ ପିଲାଙ୍କ ପାଇଁ ପିଇବା ପାଣିର ଉଚିତ ବ୍ୟବସ୍ଥା କରନ୍ତୁ। ମୁଣ୍ଡ ବୁଲାଇଲେ, ଗୋଡ଼ ହାତ ଝୋଲା ମାରିଲେ, କିମ୍ବା ଅତ୍ୟଧିକ ଝାଳ ବୋହିଲେ, କିମ୍ବା ଆଦ ଝାଳ ନ ବାହାରିଲେ ଶୀତଳ ଛାଇ ଜାଗାରେ ବିଶ୍ରାମ ନିଅନ୍ତୁ ଏବଂ ଓଆରଏସ୍ ଦ୍ରବଣ ପିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4-5 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତା ମୋତେ ଶୁଣନ୍ତୁ, ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତା ମଧ୍ୟ ଶୁଣନ୍ତୁ, ମ୍ୟାଲେରିଆ ନ ହେବାର ଉପାୟ ସମ୍ପର୍କରେ ସୂଚନା। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର। ଶ୍ରୋତାବନ୍ଧୁ, ଏଠି ରଖୁଛୁ ଆଜିର ସୂଚନା ସମ୍ବାଦର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
5: ୟାର କୋଇ ଐସି ଲାଇଫ ଇନ୍ସ୍ୟୁରାନ୍ସ ପଲିସି ବତାଓ ଜିସମେ କମ୍ ପ୍ରିମିୟମ ହୋ, ବୋନସ୍ ଭି ଅଚ୍ଛା ମିଲେ ଔର ଭରୋସେ ଵାଲା ଭି ହୋ।
6: PLI ହୈ ନା?
7: ସରକାରୀ କର୍ମଚାରୀ କେ ସାଥ ସାଥ ସଭି ପ୍ରୋଫେସନାଲ ଗ୍ରାଜୁଏଟ ଔର ଡିପ୍ଲୋମା ହୋଲ୍ଡର୍ସ ଲେ ସକତେ ହୈ PLI ପଲିସି କା ଫାଇଦା ଔର ସାଥ ମେ ପୋଷ୍ଟାଲ ଡିପାର୍ଟମେଣ୍ଟ କା ଭରୋସା ଭି। ଅପନେ ନଜଦୀକୀ ପୋଷ୍ଟ ଅଫିସ ସେ ଆଜ ହି ସମ୍ପର୍କ କରେଁ ୟା ଲଗ ଇନ କରେଁ indiapost.gov.in ପର।
8: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର SIR କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା, କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, EPFO ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ।

0: କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ୍, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି ସଫ୍ଟୱେୟାରରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ଚାଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନାହିଁ ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58ଟି ଦରଖାସ୍ତ ମଧ୍ୟରୁ 21ଟିର ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20ଟି ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋହାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1609 ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 49.43 ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି

0: କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନ ପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇ ପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ

0: ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210ରୁ ଅଧିକ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130 ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ମସିହାରେ ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ, ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି, ଉପସ୍ଥାପନାରେ ପଦ୍ମିନୀ ହାସ୍ତା। ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
3: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କହ୍ଲ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି କାଳିଚରଣ କଳା ଏବଂ ତାଙ୍କର ସାଥୀ କଳାକାରମାନେ।

କାଳିଚରଣ କଳା ଏବଂ ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚିରାଙ୍ଗ କଳା, ଆଦିତ୍ୟ କଳା, ଘାସିରାମ କଳା, ନରେନ୍ଦ୍ର କଳା, ଗୁଞ୍ଜାପୂର୍ତ୍ତି, ମନସା ହେମ୍ରମ, ସାବୁଆ କଳା, ଘାସିରାମ କଳା ଏବଂ ବିଜୟଲକ୍ଷ୍ମୀ କଳା।

ଶ୍ରୋତାବନ୍ଧୁ, ଏଇଟାକୁ ଆଜିର ଆଦିବାସୀଙ୍କର କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସମ୍ବାଦ ପ୍ରଜ୍ଞା ପରିମିତା ଜେନା ଜି7 ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସର ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି। ଏଭିଏନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଏନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ଜି7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି ସୁରକ୍ଷା ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ ଜି7 ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ

ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33ଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଚ୍ଚ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକ ମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଚ୍ଚ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବିନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17ଟି ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସେନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି, ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି, ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି, ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ

0: ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଙ୍ଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପଭି ବୋଲି ବର୍ଷ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ୍ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକଶିତ ମାନେ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ

0: ଜଣାଇ ସମ୍ବଲପୁରର ବିଧାୟକ ଜୟରଣ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯୋଉ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଏଲ୍ଓମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ ଏସ୍ଏମ୍ସି ପକ୍ଷରୁ ବୁର୍ଲାସ୍ଥିତ ଏମ୍ସିସିଏମ୍ଆର୍ଏଫ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରି ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବପସରା ଆୟୋଜନ ହୋଇଛି।
1: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ବାରିପଦା ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ 7:30। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ଶୁଣିପାରିବା ଏହି ବିଜ୍ଞାପନ ପରେ ପରେ।
4: ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
5: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
5: ତାହେଲେ ଯିବା ନା କି କହୁଛ?
4: ଚାଲ। ଖରା ପାଣି ପବନ ସବୁ ସମାଧାନ କରତେ ହୋ।
5: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ, ଉଷା, କମେଣ୍ଟ, ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
5: କେଠେ ମିଳୁଛି ଏତେ ସୁବିଧା?
4: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
5: ତାହେଲେ ଯିବା ନା କି କହୁଛ?
4: ଚାଲ।

0: ଦେଉଛନ୍ତି, ତେବେ ଆପଣ ରାସାୟନିକ ସାର ବ୍ୟବହାର କରୁଛନ୍ତି ନା ନାହିଁ?
1: ରାସାୟନିକ ସାର ଆମେ ବ୍ୟବହାର କରୁଛୁ, ବହୁତ କମ୍ ମାତ୍ରାରେ ବ୍ୟବହାର କରୁଛୁ,
0: ବହୁତ କମ୍ ନା,
1: ବହୁତ କମ୍ ମାତ୍ରାରେ। ଏକର ପିଛା ଆମେ ପାଖାପାଖି ୟୁରିଆ ଯଦି 15 KG ଦେଲେ, ପଟାସ 15 KG, ଆଉ ଡିଏପି ସେଇଭଳିଆ 10-15 KG ଦଉଛୁ। ଅଳ୍ପ ପରିମାଣରେ ଦେଲେ ମାଟିଟା ଲଙ୍ଗ ଲାଷ୍ଟିଂ ଦବ।
0: ମାଟିର ଯୋଉଟା ଆମର, ଯେହେତୁ ଆମେ ହରିତ ବିପ୍ଳବରେ ବା ସବୁଜ ବିପ୍ଳବରେ ଆମେ ଯୋଉ ଅଧିକ ଅମଳକ୍ଷମ, ଏପଟେ ଅଧିକ ପାଇବା ପାଇଁ ସାର ଔଷଧ ବିଭିନ୍ନ ପ୍ରକାର ରାସାୟନିକ ସାର ଔଷଧ ବ୍ୟବହାର କରୁଥିଲୁ, ସେଥିରେ ମାଟିର ସ୍ୱାସ୍ଥ୍ୟ ଚାଷୀ ଭାଇମାନଙ୍କର କହିବା କଥା ଆଉ ବିଶେଷଜ୍ଞମାନଙ୍କର କହିବା କଥା, ମାଟିର ସ୍ୱାସ୍ଥ୍ୟ ଆସ୍ତେ ଆସ୍ତେ ହ୍ରାସ ହେଲା, ଏବଂ ଯାହାଫଳରେ ଚାଷୀ ଭାଇମାନଙ୍କୁ ବାରମ୍ବାର ସେମାନେ ଚିନ୍ତା କଲେ ଯେ ନା ସେଇଟା ଖାଇବା ଦ୍ୱାରା ବି ଖରାପ ହେଉଛି, ନିଜେ ଖାଇଲେ ବି ଖରାପ, ସେ ପନିପରିବା ହଉ, ତୈଳବୀଜ ଫସଲ ହଉ, ବା ଧାନ ଗହମ ଯାହା ବି ହଉ, ଆଉ ଯଦି ବି ବିକିବା ବି ଯେଉଁମାନେ ଖାଇବେ ତା ପାଇଁ ସେଇଟା କ୍ଷତିକାରକ ହେଉଛି, ବିଭିନ୍ନ ପ୍ରକାର ରୋଗ ସବୁ ହେଉଛି, ତେଣୁ ତାକୁ ପରିବର୍ତ୍ତନ କରିବା, ଆମେ ଜୈବିକ କୃଷି ଆଡ଼େ ମନ ବଳେଇବା। ତେବେ ପନିପରିବାରେ ଆମେ ଦେଖୁ, ଯଦି ସାର ଟିକେ ଅଧେ ବି ନ ବ୍ୟବହାର କରୁଛି ତାହେଲେ ଗଛ ଟିକେ ଗ୍ରୋଥ ହୁଏନି, ହଁ କି ନାହିଁ?
1: ଆଜ୍ଞା ଆଜ୍ଞା, ଆପଣଙ୍କର ଯେମିତି ଗୋଟେ ମଣିଷକୁ ରୋଗ ହେଲେ ତାକୁ ଯାହା ହେଲେ ବି ଆଣ୍ଟିବାୟୋଟିକ୍ଟା ଦରକାର, ଆଣ୍ଟିବାୟୋଟିକ୍ଟା ହେଲେ ଟିକେ ତାକୁ ଡୋଜ୍ ଦରକାର, ଆଣ୍ଟିବାୟୋଟିକ୍ ଯାହା ହେଲେ ବି ଗଛଟାକୁ ସୁସ୍ଥ ରଖିବା ପାଇଁ ଆଉ ରାସାୟନିକ ସାର ନିହାତି ଟିକେ ଦରକାର। ବିଶେଷ କରି ତ ଆମେ ଖତ ଆଉ ପାଉଁଶ, ଚୁଲିର ପାଉଁଶ ବ୍ୟବହାର କରୁ, ଆଉ ସାର ତ ଏବେ ରେଟ୍ ବହୁତ ଅଧିକା ହେଲାଣି, ଯାହାଫଳରେ କି ଆମେ କିଣିପାରୁନୁ, ତ ଅଳ୍ପ ସାର ବ୍ୟବହାର କରିକି ଖତ ଦ୍ୱାରା ଆଉ ଜୈବିକ ଖତ ଦ୍ୱାରା କେମିତି ଅଧିକ ଆମେ ଗଛର ଲଙ୍ଗ ଲାଷ୍ଟିଂ ଯିବ, ଲଙ୍ଗ ଲାଷ୍ଟିଂ ଗଲା ପରେ ନିଜେ ମଧ୍ୟ ଆମେ ଖାଉଛୁ ଖାଦ୍ୟଟି, ଯେମିତି କୌଣସି ଦେହ ପ୍ରତି କ୍ଷତିକାର ନ ଆସେ ତା ପାଇଁ ବି ଆମେ ସଚେତନ ରହୁଛୁ। ତାପରେ ବେଳେବେଳେ ଚାଷୀର ମନ ମାନେ ନାହିଁ, ରାସାୟନିକ ସାର ବ୍ୟବହାର କରତେ ବି ଇଚ୍ଛା ହୁଏ।
0: ରାସାୟନିକ ସାରକୁ ଗଲେ ଆମେ ଧରି ନିଅନ୍ତୁ 4 ଦଶନ୍ଧି ଧରିକି ଆମେ ସେଥିରେ ଅଭ୍ୟସ୍ତ ଥିଲୁ, ଆଉ ଚାଷୀ ଭାଇମାନେ କରିଛନ୍ତି, ତେଣୁ କହିବାକୁ ଗଲେ ଆମର ଯୋଉ ସେଇ ଆଖିଟା ହେଇଯାଇଛି ଟିକେ, ଗଛଟା ଦେଖିବା ଭଳିଆ ନହେଲେ ବି ଭଲ ଲାଗେନି, ଆଉ ତେଣୁ ଟିକେ ବ୍ୟବହାର ହଉଛି, କିନ୍ତୁ ଆମର ଇଏ ରହିବ କଣ ଲକ୍ଷ୍ୟ, ଯେ ଆମେ ଆସ୍ତେ ଆସ୍ତେ ସେଥିରୁ ଓହରିବା ଏବଂ ଜୈବିକ କୃଷି ଆଡକୁ ପୁରା ମୁହେଇବା। ତେବେ ଏ ବର୍ଷ ଯୋଉ କଲା ଲଗେଇଛନ୍ତି ବା ବାଇଗଣ ଲଗେଇଛନ୍ତି, କେତେ ଖଣ୍ଡେ ବାହାରୁଛି ହାଟପାଳିକୁ?
1: ହାଟପାଳିକୁ ମିନିମମ ବି କଲରା 1.5 କ୍ୱିଣ୍ଟାଲ ପାଖାପାଖି ବାହାରୁଛି।
0: ଆଚ୍ଛା,
1: ରବିବାର 1.5 କ୍ୱିଣ୍ଟାଲ, ଗୁରୁବାର 1.5 କ୍ୱିଣ୍ଟାଲ, ତା ତ ହିସାବ ରୁହେନି, ମାନେ କୋଉଦିନ 1.5 କ୍ୱିଣ୍ଟାଲ ବି ହୁଏ, କୋଉଦିନ
0: ପରିବର୍ତ୍ତିତଶୀଳ, ଆଉ କେତେବେଳେ କମ୍ ବାହାରିବ କେତେବେଳେ ବେଶୀ ବାହାରିବ। ଆପଣ ବିକନ୍ତି କୋଉଠି, ଡାଇରେକ୍ଟ ଗଦିରେ ଆଣିକି ଦିଅନ୍ତି ନା ପନିପରିବା ନିଜେ ବିକନ୍ତି?
1: ଆମେ
0: ବେପାରୀମାନେ ନେଇକି ଯାଆନ୍ତି
1: ନା? ଆମେ ଗୋଦାମରେ ଆଣିକି ଦଉଛୁ, ବାରିପଦା ମର୍ଣ୍ଣିଂ ମାର୍କେଟରେ ଦଉଛୁ ଗୋଦାମରେ, ସେଇଟା ଆମେ ଗୋଦାମରେ ହେଲେ କଣ ହଉଛି, କମ୍ପ୍ୟୁଟରରେ ଆମେ ଡାଇରେକ୍ଟ ଦେଇଦଉଛୁ। ଯଦି ମାର୍କେଟରେ ଆପଣଙ୍କର କଲରା 80 ଟଙ୍କା ବିକ୍ରି ହଉଛୁ, ଆମେ 50 ଟଙ୍କା, 55 ଟଙ୍କା, 60 ଟଙ୍କାରେ କଣ୍ଟା ଓଜନ ଦେଇଦଉଛୁ।
0: ଆଚ୍ଛା,
1: କଣ୍ଟା ଓଜନ ଦେଇଦେଲେ ଚାଷୀର ଗୋଟେ ଲାଭ ହୁଏ ଏଇଠି, ଯେ କଣ୍ଟାରେ ଆଉ ଆପଣଙ୍କର କମ୍ ବେଶୀ ହେବାର ନାହିଁ, ବା କିଲେ 2 କିଲୋ କମିଯିବ କି 5 କିଲୋ କମିଯିବ। ଯଦି ଆପଣ 50 KG କଲରାକୁ ଦଣ୍ଡିପାଲିରେ ବିକୁଛନ୍ତି, କମ୍ପ୍ୟୁଟର ଓଜନ ନେଇକିରି ସେଇଟା ଆପଣଙ୍କର 45 KG ହେଇଯିବ।
0: ସମୟ, ତାପରେ ସମୟ ଆଉ ଗୋଟେ ମାନେ ଦିଗ, ଯୋଉଥିରେ କି ଚାଷୀ ଭାଇମାନଙ୍କୁ ଆଉ ସମୟ ଯେତେ ପଡିଲାନି ବିକି ଦେଇକି ପଳେଇଲେ, କିନ୍ତୁ କିନ୍ତୁ ଯୋଉ ଆମର ଡିଫରେନ୍ସଟା ରହିଲା, ଯେ ଆପଣ 50 କି 55 ଟଙ୍କା କିଲୋ କରା ପାଇଲେ, କିନ୍ତୁ ସେମାନେ ବାକି ଆଉ 25 ଟଙ୍କା କି 35 ଟଙ୍କା ପାଇଲେ, ସେଇ ଲାଭଟା ସେମାନେ ନେଇଯାଉଛନ୍ତି ନା?
1: ଆଜ୍ଞା ଆଜ୍ଞା, ସେଇ ଯୋଉ ଲାଭଟା ବେପାରୀମାନେ ବି ନେଉଛନ୍ତି, ଧରନ୍ତୁ 30 କି 35 ଟଙ୍କା, ଆମେ ଯଦି ସେଇ 30-35 ଟଙ୍କାକୁ ଜଗିକିରି ମାର୍କେଟରେ ଦିନସାରା ବସୁଛୁ, ସେ 30-35 ଟଙ୍କା ବି ପାଇବୁ, କିନ୍ତୁ 30-35 ଟଙ୍କାକୁ ଯଦି ଆମେ ଦେଖୁଛୁ,
0: ସେପଟେ ଚାଷର କ୍ଷତି ହେଇଯିବ,
1: ଚାଷର କ୍ଷତି ହେଇଯିବ, ସେଇଟା ଆପଣଙ୍କର 30-35 ଟଙ୍କାଟା 37 ଟଙ୍କାରେ କନଭର୍ଟ ହେଇକି କ୍ଷତି ହେଇଯିବ।
0: ଠିକ ଠିକ ଠିକ। କେତେ ଭାଇ ଭଉଣୀ ଆପଣଙ୍କର?
1: ଭାଇ ଭଉଣୀ ମୋର କେହି ନାହିଁ, ମୁଁ ଏକା ମା ବାପାଙ୍କର ଗୋଟିଏ ପୁଅ, ଆଉ ବାପା
0: ହେଇଥିବେ,
1: ହଁ
0: ପିଲାପିଲି କେତେ ଜଣ?
1: ପିଲାପିଲି 3 ଜଣ।
0: ଭାଉଜ କଣ କରନ୍ତି?
1: ଭାଉଜ ଘରେ
0: ଚାଷରେ ସାହାଯ୍ୟ କରନ୍ତି ଆପଣଙ୍କୁ?
1: ହଁ, ଘରେ ଚାଷରେ ସାହାଯ୍ୟ କରନ୍ତି,
0: ଏଇ ପନିପରିବା ମାନଙ୍କୁ ତୋଳିବା, ତୋଳାତୋଳି କରିବା ପାଇଁ ବି ଯାଆନ୍ତି ଆପଣଙ୍କ ସାଙ୍ଗରେ?
1: ତୋଳାତୋଳି କରିବା ପାଇଁ ଆମେ ତ ପୁରା ଭୋରରୁ ଯାଇ ରାତି 3-4 ଉଠି ପଡୁ, ଚା ଫା ପିଇ ଦେଲେ 4 ବେଳକୁ ବିଲରେ ଲାଗିଗଲୁ, 2 ଘଣ୍ଟା ଭିତରେ ତୋଳାତୋଳି କରି ବାଛା ବୁଛି କରି 6 ସୁଦ୍ଧା ଆମକୁ ମର୍ଣ୍ଣିଂ ମାର୍କେଟ କଚେରୀ ମାର୍କେଟକୁ ପହଞ୍ଚିବା ପାଇଁ ପଡେ। 8 ସୁଦ୍ଧା ବେପାର ବେପାର ସାରିଦେଲୁ, ବିକି ବୁକା ଦେଇକି 9 ସୁଦ୍ଧା ଘର, ଖାଇ ପିଇ ଦେଇକିରି ଟିକେ ରେଷ୍ଟ ନେଇକିରି ପୁଣି 9 ବେଳେ ପହଞ୍ଚିଲା ପରେ

0: ଦଶ ଏଗାର ବେଳକୁ ବିଲ ଆଉ ବିଲକୁ ନ ଗଲେ କଣ ହବ, ଆପଣଙ୍କର ଛେଳି ଗୋରୁ ଦୁନିଆ ପ୍ରକାର ଅଛନ୍ତି, ଖାଇଯିବେ, ନଷ୍ଟ ହବ।
1: ଧାନ ଚାଷ ବି କରନ୍ତି?
0: ଧାନ ଚାଷ ଆମେ ଅଳ୍ପ କରୁ,
1: ଖାଲି ଘରେ ଖାଇବା ମାନ,
0: ଘରେ ଖାଇବା ମାନ ଆଉ।
1: ତାହେଲେ ଖରିଫରେ ବି ଧାନ ଚାଷ କରିବେ? ଏ ଖରାଟିଆ ପନିପରିବା ତ ଚାଲିଲା ହେଲା କେତେ ଦିନ ଖଣ୍ଡେ, ଇଏ ଅମଳ ଚାଲିଥିବ, ବାଇଗଣ ହେଲା, କଲରା ହେଲା ବା ଅନ୍ୟାନ୍ୟ ଯାହା ସବୁ ଖଣ୍ଡ ମାନରେ କରୁ।
0: କଲରାଟା ଆପଣଙ୍କର ପାଖାପାଖି ଜୁଲାଇ ପର୍ଯ୍ୟନ୍ତ ଚାଲିବ, ପୁଣି ଜୁଲାଇରେ ଆଉ ଥରେ ବର୍ଷା ଋତୁ ଆସିଯାଉଛି,
1: ଆଜ୍ଞା,
0: ପୁଣି ଆଉ ଥରେ କଲରା ଲାଗିବ। କିନ୍ତୁ ଆପଣଙ୍କର ବାଇଗଣଟା ଆମେ ଲଗେଇଛୁ ଜାନୁଆରୀ ସେକେଣ୍ଡ ୱିକ୍ରେ ଲଗେଇଛୁ, ଇଏ ପାଖାପାଖି ଆପଣଙ୍କର ଡିସେମ୍ବର ଧରିଯିବ,
1: ସେମିତି ଧରୁଥିବ ସେଗୁଡା
0: ଫଳ ଫଳୁ। ତାକୁ ଟ୍ରିଟମେଣ୍ଟ ମାନେ ଆମେ ଗଡ଼ାଣିଆ ଜାଗାରେ ଲଗେଇଛୁ, ଯୋଉଥିରେ କି
1: ପାଣି ଜମା ହବନି, ଯେମିତି
0: ହବନି ଆଉ।
1: ତାହେଲେ ଘରେ ତାହେଲେ ପିଲାପିଲି କେତେ ଜଣ?
0: ତିନି ଜଣ
1: ପିଲା, ତିନି ଜଣ,
0: ଆଜ୍ଞା।
1: ସେମାନେ ସବୁ ପାଠ ପଢୁ?
0: ପାଠ ପଢୁଛନ୍, ପୁଅ ଏବଂ ଝିଅ ଏ ବର୍ଷ ମେଟ୍ରିକ ପରୀକ୍ଷା ଦେଇଛନ୍ତି।
1: ଆଚ୍ଛା, ଆଉ ଦୁଇ ଜଣ ମିଶିକି ଏକା ସାଙ୍ଗରେ ପଢୁଛନ୍ତି?
0: ଏକା ସାଙ୍ଗରେ ପଢୁଛନ୍ତି।
1: ଆଚ୍ଛା, ତାପରେ ସାନଟା?
0: ସାନଟା ଏଇ ଆଠ ବର୍ଷ ହେଲା ଆଉ।
1: ଓହୋ, ତାହେଲେ ତାଙ୍କ ପଢାପଢି ଖର୍ଚ୍ଚ ବି ସେଇ ଚାଷରୁ ଚାଲୁଥିବେ?
0: ଆଜ୍ଞା ଆଜ୍ଞା, ଚାଷରୁ ସବୁ ମ୍ୟାନେଜ୍ ହବ।
1: ବାପାଙ୍କର ଭାଇ ଫାଇ କିଛି କେହି ଥିଲେ କି ନାହିଁ?
0: ବାପାଙ୍କର ଭାଇ ଚାରି ଭାଇ, ତାଙ୍କର ଟୋଟାଲ ପାଞ୍ଚ ଭାଇ। ସେତେବେଳେ ନଅ ଅଙ୍କ ଦୁର୍ଭିକ୍ଷରେ ବହୁତ ଅସୁବିଧା ଭିତରେ ସେମାନେ ଥିଲେ, ଯାହାଫଳରେ କି ଖାଇତେ ପାଉନଥିଲେ। ଯିଏ ଯୋଉ ପଟେ ଗୋଟେ ଚାଲିଯାଇଛନ୍ତି ଚାଲିଯାଇଛନ୍ତି, ତାଙ୍କର ଖୋଜ ଖବର ଆଜି
1: ଷାଠିଏରୁ ସତୁରି ଦଶକ ଭିତରେ, ଚଉଷଠି ପଞ୍ଚଷଠିରୁ ପାଖାପାଖି ସତୁରି ପର୍ଯ୍ୟନ୍ତ ଗୁଡ଼ାଏ ଦିନ ଧରିକି ଡ୍ରଟ୍ ହଉଥିଲା। ସେତେବେଳେ ଲଗାତାର ମରୁଡ଼ି ହଉଥିଲା ଏବଂ ନଅଙ୍କ ଦୁର୍ଭିକ୍ଷ ସେଇ ସତୁରି ଦଶକରେ କହିବାକୁ ଗଲେ ସେଟା ବେଶୀ ହେଇଛି, ଏବଂ ସେହି ସମୟରେ କିଏ କୁଆଡ଼େ ପଳେଇଛନ୍ତି। କହିବାର ମତଲବ ହଉଛି ଏଇଆ ଯେ ଆମର ଯାହା ବି ଆମେ କରୁଥିଲୁ, ଆମେ ଘର ମାନଙ୍କରେ ଯୋଉ ଯୌଥ ପରିବାର ଥିଲା, ସମସ୍ତେ ପରସ୍ପରକୁ ସାହାଯ୍ୟ ସହାନୁଭୂତି କରୁଥିଲେ ଏବଂ ଚାଷବାସ ଖୁସିରେ ଉଠି ହଉଥିଲା। କାମ କଲେ ବି ସେମାନେ ସମସ୍ତେ ପରିପୂରକ ହଉଥିଲେ। ଆଉ ଯଦି ଆମର ଘରେ ଚାଷ ଯାହା ହେଲା, ପ୍ରାୟ ମୁଁ ଦେଖେ ପରିବାର ସାରା ଲାଗୁଥିଲେ ଆମ ଛୁଆବେଳର କଥା। ଏବେ କିନ୍ତୁ କହିବାକୁ ଗଲେ ସମସ୍ତେ ସେଇ ଗୋଟେ ପରିବାରରେ ମା ଛୁଆ ବାପ ଆଉ ବୁଢ଼ୀମା ବୁଢ଼ା ବାପା ଯିଏ ହେଲେ ଜଣେ ରହୁଛନ୍ତି, ଆଉ ଭାଇ ଫାଇ ତ ସାଙ୍ଗରେ ରହୁନାହାନ୍ତି। ତେଣୁ ମାନେ ଯୌଥ ପରିବାର କିସ ହୁଏ କି ଆମର ପରିବାରଟା ଚାଲିଲା, ଏବେ ଯାହା ବି ଆପଣଙ୍କର ଚାଷ ଚାଲିଥିଲା, ଚାଷରେ ସମସ୍ତେ ସାହାଯ୍ୟ କରୁଥିଲେ।
0: ଆଜ୍ଞା,
1: ଆପଣ କେତେ ବର୍ଷ ହେଲାଣି ଚାଷ କଲେଣି?
0: ମୁଁ ପାଖାପାଖି 2005 ମସିହାରୁ ଚାଷ କରୁଛି।
1: ଆଚ୍ଛା, ପଢାପଢି କେତେ କରିଥିଲେ ଭାଇ?
0: ପଢାପଢି ମେଟ୍ରିକ ପର୍ଯ୍ୟନ୍ତ ମୁଁ ପଢିଛି।
1: ଆଚ୍ଛା, ତାପରେ ଆଉ କଲେଜରେ ପଢିଲେନି?
0: ଅଭାବ ସେତେବେଳେ ଆର୍ଥିକ ବହୁତ ଅବସ୍ଥା ଖରାପ
1: ଥିଲା, ତେଣୁ ଆଗେ
0: ସେତେବେଳେ ତ ସରକାରର ସୁବିଧା ବି ନଥିଲା, ତେଣୁକରି ବାପା ମା ମାନେ ବି ବହୁତ କଷ୍ଟରେ ଗୋଟେ ଓଳି ଖାଇତେ ପାଇଲେ, ଆଉ ଗୋଟେ ଓଳି ଆମେ ପାଉନୁ, ପାଉନଥିଲେ। ବାପା ଯାଉଥିଲେ ମୁଟିଆ କାମ କରିବା ପାଇଁ, ତ ଦୁଇ ଦିନ ତିନି ଦିନରେ ଫେରନ୍ତି ଆଉ।
1: କୋଉଟା କୋଉ କାମ ସେଟା?
0: ମୁଠିଆ ମାନେ ଆପଣଙ୍କ?
1: ହଁ, ବୁଝିପାରିଲି ବୁଝିପାରିଲି। ଏଇ ଯୋଉ ଟେକାଟୁକି କରିବା ଜିନିଷ, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପହଞ୍ଚେଇବା, ଏସବୁ ଏଇ ବଜାରକୁ ପଳେଇ ଆସୁଥିଲେ ବୋଧେ,
0: ବାରିପଦା ପଳେଇ ଆସୁଥିଲେ ଆଉ।
1: ସେଇ କାମ କରିକି ଆପଣ ମାନଙ୍କୁ ବୋର୍ଡ କରିଛନ୍ତି, ଏବଂ ମେଟ୍ରିକ ପରେ ଆପଣ କହିବାକୁ ଗଲେ ଚାଷରେ ମନ ଲଗେଇଲେ,
0: ଚାଷରେ ମନ ଲଗେଇଲେ ଆଉ।
1: ଆଚ୍ଛା, ତା ବାଦ ବି ଆପଣଙ୍କୁ ସେତେବେଳେ କଥା ହଉ, ଆମେ ଜାଣିତେ ପାଇଲୁ କି ଆପଣ ସମାଜସେବା ବି କରନ୍ତି ମଝିରେ ମଝିରେ, କେମିତି କାମ, କାହା ଲୋକଙ୍କୁ ସାହାଯ୍ୟ ସହାନୁଭୂତି ଏଗୁଡ଼ା ସବୁ?
0: ସମାଜସେବାଟା ଆଜ୍ଞା ମୁଁ 1996-97 କରିଆସିଛି।
1: ଆଜ୍ଞା,
0: ସେତେବେଳେ ମୋର ପାଖାପାଖି 6-7 କ୍ଲାସ ଥିଲା।
1: ଠିକ ଠିକ,
0: ତ ମୁଁ ଦେଖିଲି ଗାଁ ଗହଳିରେ ବହୁତ ଅସୁବିଧା ହେଉଛି, ସମସ୍ତେ ତ ଲୋକ ତାଙ୍କର କେମିତି ଖାଇକିରି ବଞ୍ଚିବେ ସେଇଥିରେ ସେମାନେ ସକାଳୁ ଉଠି ପଡ଼ିଲେ କାମ ଦାମ ଯେ ଯାହାର ରୋଜଗାର କ୍ଷେତ୍ରରେ ବାହାରିଗଲେ। ସରକାରୀ ଜିନିଷ କ'ଣ ଗୋଟେ ଆସିଲେ ଗାଁ ଗହଳିରେ ସାଧାରଣତଃ କେହି ଥାଆନ୍ତିନି, ଆଉ ସରକାରୀ ଲୋକ ତ 10 ବେଳେ ଆସନ୍ତି, ଗାଁ ଲୋକ ତ 8
1: କାମ କରତେ
0: ପଡ଼େ, କିଛି ସେମିତି ସେମାନେ ସରକାରର କ'ଣ ବେନିଫିଟ୍ ମିଳୁଛି କ'ଣ ନାହିଁ ସେଗୁଡ଼ାକ ଜାଣିପାରନ୍ତିନି ଯୋଜନା ଗୁଡ଼ାକ। ତ ଆମେ ଯେହେତୁ ଟିକେ ଅଧେ ଜାଣିଲୁ, ପେପର ଫେପର ପଢିଲୁ, ଏଇସବୁ ଜାଣିଲା ପରେ ଆମେ ବି ଯୋଗାଯୋଗ କଲୁ, ଲୋକଙ୍କୁ କିଛି ସାହାଯ୍ୟ କଲୁ, ଏଇ ଟାଇପ୍ର ସାମାକୁଣ୍ଡା ମୁଁ ବ୍ଲକ ଯାଏ ମଝିରେ ମଝିରେ, ଲୋକଙ୍କୁ ଇନଫର୍ମେସନ ଦିଏ ଆପଣଙ୍କର ଏଗ୍ରିକଲଚର ଆଉ କେବିକେ
1: କୃଷି ବିଜ୍ଞାନ କେନ୍ଦ୍ର
0: କେନ୍ଦ୍ର ଆମର ସେଠି ସଂଘମିତ୍ରା ମ୍ୟାଡମ
1: ନାୟକ ଅଛନ୍ତି, ସିନିୟର ପୁରା ଚିଫ ସାଇଣ୍ଟିଷ୍ଟ ଅଛନ୍ତି ସେଠି ଡକ୍ଟର ସଂଘମିତ୍ରା ପଟ୍ଟନାୟକ, ତାଙ୍କ ସାଙ୍ଗରେ ବି ଆପଣ ଯାଉଥିବେ, ଯୋଉ ମିଟିଂ ଫିଟିଂ ହଉଥିବ କି ଓରିଏଣ୍ଟେସନ ହଉଥିବ ସେଗୁଡାକ ଯାଉଥିବେ?
0: ଆଜ୍ଞା ଆଜ୍ଞା,
1: ଡାକରା ଦଉଥିବେ ସେମାନେ? କଣ୍ଟାକ୍ଟ ଅଛି ଆପଣଙ୍କର? ନାଇଁ
0: କଣ୍ଟାକ୍ଟ ଅଛି ଆଉ।
1: ଆଉ ଛୁଆମାନଙ୍କୁ କିନ୍ତୁ ପାଠ ପଢାଇବେ, ପୁଅ ଝିଅ ଯୋଉ ମେଟ୍ରିକ ପରେ ଏଇ ମେଟ୍ରିକ ସରିଲା ତାଙ୍କର କହିବାକୁ? ତାହେଲେ କଲେଜରେ ପଢାଇବେ ସେମାନେ?
0: ହଁ, ଏବେ ଜଷ୍ଟ ଅନଲାଇନ କରାହେଇଛି ପୁଅଙ୍କୁ, ଗଭର୍ଣ୍ଣମେଣ୍ଟ ଆଇଟିଆଇରେ ଅନଲାଇନ କରାହେଇଛି, ବାରିପଦାର ଦୁଇଟା ତ ଗଭର୍ଣ୍ଣମେଣ୍ଟ ଆଇଟିଆଇ ଅଛି, ତ
1: ପଲିଟେକ୍ନିକ ବି ଗୋଟେ ଅଛି। ଛୁଆର ପଢ଼ତେ ଜେନେରାଲ କଲେଜରେ ପଢ଼ତେ ଇଚ୍ଛା ନା ଆଇଟିଆଇ ବା ଡିପ୍ଲୋମା ଫିପ୍ଲୋମା କରତେ ଇଚ୍ଛା?
0: ତାଙ୍କର ଆଇଟିଆଇ କରିବା ପାଇଁ ବହୁତ

0: ସବୁଦିନ ଭଳି ଆଜି ମଧ୍ୟ କହିବା ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ତା ସମ୍ପର୍କରେ ମତାମତ ଦେଇକି ନିଶ୍ଚିତ ଭାବରେ ଆମକୁ ଚିଠି ଲେଖିବେ, ଆମେ ଡାଏଲଗ୍ କାର୍ଯ୍ୟକ୍ରମରେ ସେ ଚିଠିକୁ ତ ପଢ଼ିବୁ। ତା ବାଦ ତାଙ୍କର ଯଦି ସମସ୍ୟା କିଛି ଥିବ ବା କିଛି ପ୍ରଶ୍ନ ଥିବ ତାହେଲେ ତାକୁ ବି ଆମେ ଉତ୍ଥାପନ କରିବା, ଏବଂ ଯଦି କୌଣସି ବିଭାଗର ସାହାଯ୍ୟ ତାଙ୍କର ଦରକାର ତାହେଲେ ବି ସେ ବିଭାଗ ସହିତ ଆମେ ସଂଯୋଗୀକରଣର ବ୍ୟବସ୍ଥା ଆମେ କରିବା। ଆମକୁ ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
1: ତେବେ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ପୁଣି ଥରେ ଆଜିର ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇକି କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶ୍ରୋତାଙ୍କୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପରବର୍ତ୍ତୀ କଥାଚିତ୍ର ଜାନ୍ତେରେ ନା ଦ୍ୱୈତକଣ୍ଠରେ ଗାଇଛନ୍ତି ଆଲକା ୟାଗ୍ନିକ ଏବଂ କୁମାର ସାନୁ।

ସହଜଲଭ୍ୟ ହୋଇଥିବାରୁ ଏହାକୁ ପାର୍ଥିବ ସମ୍ପଦ ମଧ୍ୟ କହନ୍ତି। ତେବେ ଶ୍ରୋତାବନ୍ଧୁ, ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ଆଜି ଆମେ ଆଲୋଚନା କରିବା ଶକ୍ତି ସମ୍ପଦ ବା ଏନର୍ଜି ରିସୋର୍ସେସ। କୌଣସି ବସ୍ତୁର କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ। ବିକାଶ ସାଧନ ପାଇଁ ଶକ୍ତି କାର୍ଯ୍ୟ କରିଥାଏ। ଏହିସବୁ ଶକ୍ତି କୌଣସି ନା କୌଣସି କାମରେ ଲାଗିଥାଏ। ଘରୋଇ, କୃଷି, ପରିବହନ ଓ ଶିଳ୍ପ ନିମନ୍ତେ ଶକ୍ତିର ଆବଶ୍ୟକତା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ଆଗରୁ ଆମର ପୂର୍ବପୁରୁଷ ବା ଆଦିମ ମାନବ ନିଜର ଶାରୀରିକ ଶକ୍ତି ଉପରେ ନିର୍ଭର କରୁଥିଲା। ମାତ୍ର ବର୍ତ୍ତମାନ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ମନୁଷ୍ୟର ଜ୍ଞାନ ଓ କାରିଗର ବିଦ୍ୟା ସାହାଯ୍ୟରେ ବାଷ୍ପୀୟ ଇଞ୍ଜିନ, ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଏବଂ ବିଦ୍ୟୁତ ଶକ୍ତିକୁ ଯାନ୍ତ୍ରିକ ଶକ୍ତି ରୂପେ ବ୍ୟବହାର କରିବା ଫଳରେ ଆମେ ଆଜି ଏକ ସମୁନ୍ନତ ଯନ୍ତ୍ର ଯୁଗରେ ଉପନୀତ ହୋଇପାରିଛୁ। ଆଧୁନିକ ଶିଳ୍ପ ସଭ୍ୟତା ଶକ୍ତି ଉପରେ ଅଧିକ ନିର୍ଭରଶୀଳ। କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଏବଂ ବିଦ୍ୟୁତ ଶକ୍ତି ଏହିସବୁ ଶକ୍ତିର ପ୍ରଧାନ ଉତ୍ସ। ଆଜିକାଲି ଏହି ଶକ୍ତି ସମ୍ପଦ ଗୁଡିକ ପୃଥିବୀର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି, ଭୂତାପଜ ଶକ୍ତି ଭାବରେ ବିନିଯୋଗ ହେଉଛି। ତେବେ ଶ୍ରୋତାବନ୍ଧୁ, ଏହି ଶକ୍ତିର ଉତ୍ସ ଦୁଇ ଭାଗରେ ବିଭକ୍ତ। ପାରମ୍ପରିକ ଶକ୍ତିର ଉତ୍ସ ଏବଂ ଅଣପାରମ୍ପରିକ ଶକ୍ତିର ଉତ୍ସ। ପାରମ୍ପରିକ ଶକ୍ତିର ଉତ୍ସ ମଧ୍ୟରେ ଯେଉଁ ଶକ୍ତିର ଉତ୍ସ ଗୁଡିକ ସୁଲଭ ଉପାୟରେ ବିନିଯୋଗ କରାଯାଇପାରିଥାଏ ତାହାକୁ ପାରମ୍ପରିକ ଶକ୍ତିର ଉତ୍ସ କୁହାଯାଇଥାଏ। ଏଇ ଯେପରି କାଠ, କୋଇଲା, ଖଣିଜ ତେଲ, ପ୍ରାକୃତିକ ଗ୍ୟାସ, ଆଣବିକ ଶକ୍ତି ଏହିସବୁ ପାରମ୍ପରିକ ଶକ୍ତିର ଉତ୍ସ। ଜଙ୍ଗଲ ନଷ୍ଟ ହେଉଥିବାରୁ ଆସ୍ତେ ଆସ୍ତେ ଏହି ପାରମ୍ପରିକ ଉତ୍ସ ଭାବରେ ବ୍ୟବହୃତ ହେଉଥିବା କାଠ ଉତ୍ପାଦନ କମିଯାଉଛି। ସେହିପରି କୋଇଲା, ପେଟ୍ରୋଲ ଭଣ୍ଡାର ମଧ୍ୟ ସରି ସରି ଆସୁଛି। ଯେହେତୁ ଏହି ଉତ୍ସ ଗୁଡ଼ିକ ସୀମିତ, ତେଣୁ ଏଗୁଡ଼ିକ ଯେ ଶୀଘ୍ର ନିଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ। ତେଣୁ ଏହି ଉତ୍ସକୁ ଅଣନବୀକରଣ ଯୋଗ୍ୟ ଉତ୍ସ କୁହାଯାଇଥାଏ। ଶ୍ରୋତାବନ୍ଧୁ, ଆମର ଏହି ପାରମ୍ପରିକ ଶକ୍ତିର ଉତ୍ସ କୋଇଲା କିପରି ସୃଷ୍ଟି ହୋଇଥାଏ ଜାଣିଛନ୍ତି? ମନୁଷ୍ୟର ଆବିର୍ଭାବ ଘଟିବାର ବହୁ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠର କେତେକ ଅଞ୍ଚଳ ଘନ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇଥିଲା। କାଳକ୍ରମେ ଏହି ଜଙ୍ଗଲ ଓ ସେଠାରେ ବସବାସ କରୁଥିବା ବୃହତକାୟ ଜନ୍ତୁମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଜୈବ ବସ୍ତୁଗୁଡ଼ିକ କାଳକ୍ରମେ ଭୂପୃଷ୍ଠର ସ୍ଖଳନ ହେତୁ ଜଳ ଏବଂ ମୃତ୍ତିକା ଦ୍ୱାରା ଆଚ୍ଛାଦିତ ହୋଇଥିଲା। ସମୟକ୍ରମେ ମୃତ୍ତିକା ଏବଂ ଜଳର ଚାପ ଏବଂ ଭୂଗର୍ଭସ୍ଥ ଉତ୍ତାପ ଦ୍ୱାରା ଜୈବ ବସ୍ତୁଗୁଡ଼ିକର ବିଭିନ୍ନ ପ୍ରକାରର ଭୌତିକ ଓ ରାସାୟନିକ ପରିବର୍ତ୍ତନ ଘଟିଲା। ଏହା ଫଳରେ ଉଦ୍ଭିଦରୁ କୋଇଲା ଏବଂ ଜୀବଜନ୍ତୁଙ୍କର ଅବଶେଷରୁ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସର ସୃଷ୍ଟି ହୋଇଛି। ଭୂଗର୍ଭରେ ପ୍ରାୟ 6,000 ବିଲିୟନ୍ ଟନ୍ କୋଇଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ 200 ବିଲିୟନ୍ ଟନ୍ କୋଇଲା ବ୍ୟବହାର ହୋଇସାରିଲାଣି। ଭାରତର ମୁଖ୍ୟ କୋଇଲା କ୍ଷେତ୍ରଗୁଡ଼ିକ ହେଲା ରାଣୀଗଞ୍ଜ, ଝରିଆ, ପୂର୍ବ ଏବଂ ପଶ୍ଚିମ ବୋକାରୋ, ମଧ୍ୟପ୍ରଦେଶ, ଓଡ଼ିଶାର ତାଳଚେର ଏବଂ ମହାରାଷ୍ଟ୍ର। ଏହିସବୁ ସ୍ଥାନରେ ବହୁଳ ପରିମାଣରେ କୋଇଲା ମିଳିଥାଏ। ସେହିପରି ଶ୍ରୋତାବନ୍ଧୁ, ତାମିଲନାଡୁର ନେଭେଲିରେ ପ୍ରାୟ 3,300 ମିଲିୟନ୍ ଟନ୍ କୋଇଲା ଗଚ୍ଛିତ ଅଛି, ଯାହାକି 600 ମେଗାୱାଟ୍ର ତାପଶକ୍ତି ଉତ୍ପନ୍ନ କରୁଛି। କୋଇଲାରେ ଶ୍ରୋତାବନ୍ଧୁ କାର୍ବନ, କେତେକ ଉଦ୍ବାୟୀ ବସ୍ତୁ ଏବଂ ବାଷ୍ପ ଥାଏ। ଏହାକୁ ବାୟୁରେ ଜଳାଇଲେ ଏଥିରୁ ଯଥେଷ୍ଟ ଶକ୍ତି ମିଳେ। ଏହା ଛଡ଼ା ଅଙ୍ଗାରକାମ୍ଳ ବାଷ୍ପ, ସଲଫର ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ବାହାରିଥାଏ। କୋଇଲା ଜଳିସାରିଲା ପରେ ଯେଉଁ ପାଉଁଶ ରହିଯାଏ ତାହାକୁ ଭାଲୁକା ହୋଇଥିବାରୁ ଚିମିନିର ଧୂଆଁ ସହିତ ବାହାରକୁ ଆସେ। ଏହି ଗ୍ୟାସ ଓ ପାଉଁଶ ପରିବେଶକୁ ଦୂଷିତ କରିଥାଏ। ଏହା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରି କେତେକ ରୋଗ ମଧ୍ୟ ଜାତ କରିଥାଏ। ଯେଉଁ କାରଖାନା ଗୁଡ଼ିକରେ କୋଇଲା ବ୍ୟବହାର ହୋଇଥାଏ ସେଠାରେ ପରିବେଶ ଦୂଷିତ ହେବାର ସମ୍ଭାବନା ଥାଏ। ଏହି ଦୂଷିତ ପଦାର୍ଥ ଗୁଡ଼ିକୁ କିପରି ବିଶୋଧନ କରାଯାଇପାରିବ ତାହାର ମଧ୍ୟ କେତେକ ଉପାୟ ଉଦ୍ଭାବିତ ହୋଇଛି। ସରକାର କଳକାରଖାନାର କର୍ତ୍ତୃପକ୍ଷଙ୍କୁ ଏହି ଉପାୟଗୁଡ଼ିକ ଅବଲମ୍ବନ କରିବା ପାଇଁ ନିୟମମାନ ଜାରି କରିଛନ୍ତି। ସେହିପରି ଶ୍ରୋତାବନ୍ଧୁ, ପ୍ରାକୃତିକ ସମ୍ପଦ ମଧ୍ୟରେ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ଏଗୁଡ଼ିକ ଜୀବାବଶେଷରୁ ସୃଷ୍ଟି। ଏହା ପୃଥିବୀର ଅଭ୍ୟନ୍ତରରେ ସଞ୍ଚିତ ହୋଇ ରହିଥାଏ। ଏହି ଉତ୍ସଗୁଡ଼ିକୁ ଜୀବାବଶେଷ ଇନ୍ଧନ ବା ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫୁଏଲ୍ କହନ୍ତି।
ତୈଳକୂପ ଗୁଡ଼ିକରୁ ଉତ୍ତୋଳନ କରାଯାଇଥିବା ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ ଡିଜେଲ

ଶ୍ରୋତାବନ୍ଧୁ ଶୁଣିଲେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର କଭି କଭି ମେରେ ଦିଲ୍ ମେଁ ଖ୍ୟାଲ୍ ଆତା ହେ। କଥାଚିତ୍ର କଭି କଭିରୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ।